ଆକାଶବାଣୀ କେନ୍ଦୁଝର, ଆଜି ରବିବାର 1948 ଶତାବ୍ଦୀ ଆଷାଢ଼ ମାସର 18 ଦିନ, ଇଂରାଜୀ 2026 ମସିହା ଜୁଲାଇ 5 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:30। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ତୁମ ଯାନିଯାତ୍ରାରେ ମନ ଉଚ୍ଛନ ହୁଏ ତୁମକୁ ଦେଖିବାକୁ, ଇଚ୍ଛା ହୁଏ ତୁମ୍ଭଙ୍କୁ ନିଜଠାରେ ବାନ୍ଧି ରଖିବାକୁ, ଖାଇବାକୁ ଇଚ୍ଛା ହୁଏ ତୁମ୍ଭରି ପ୍ରସାଦ, ବୁଲିବାକୁ ଇଚ୍ଛା ହୁଏ ତୁମ୍ଭରି ଦେଉଳ, ଗଡ଼ିଯିବାକୁ ଇଚ୍ଛା ହୁଏ ଶରଧା ବାଲିରେ, ଆଉ ଛାଡ଼ିଦେବାକୁ ଇଚ୍ଛା ହୁଏ ମିଛମାୟା ସଂସାର। ନୈବେଦ୍ୟର ପ୍ରଥମ ଭକ୍ତି ଗୀତ ମହମ୍ମଦ ସିକନ୍ଦ୍ରା ଆଲମଙ୍କ କଣ୍ଠରେ, ଗୀତ ରଚନା ସ୍ନେହଲତା ମହାନ୍ତି।

ଏଥର ଶାନ୍ତିଲତା ଛୋଟରାୟ ଏବଂ ଦୀପ୍ତିମୟୀ ମହାନ୍ତିଙ୍କ ଦ୍ୱୈତକଣ୍ଠରେ ନୈବେଦ୍ୟର ଶେଷ ଭକ୍ତିଗୀତ ଶୁଣନ୍ତୁ କୁନ୍ତଳା କୁମାରୀଙ୍କ ଗୀତରଚନାରୁ।

0: ଆଜି ପାଇଁ ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଅନୁଚିନ୍ତା ନିବେଦନ କରିଛନ୍ତି ସୁଲୋଚନା ଦାସ।

ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା ସ୍ରଷ୍ଟା ସହିତ ସୃଷ୍ଟିର ଏକୀଭୂତ ହେବାର ଜୟଯାତ୍ରା, ପ୍ରେମର ଜୟଯାତ୍ରା, ବିଶ୍ୱାସର ଭକ୍ତିର ଜୟଯାତ୍ରା। ଏ ଯାତ୍ରା ସସୀମରୁ ଅସୀମକୁ, ବ୍ୟଷ୍ଟିରୁ ସମଷ୍ଟିକୁ, ଏକରୁ ଅନେକକୁ, ଏ ମହାମିଳନ ଭକ୍ତ ସହିତ ଭଗବାନର, ରାଜା ସହିତ ପ୍ରଜାର, ଜଗତନ୍ନାଥ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡର ସ୍ରଷ୍ଟା ପ୍ରଭୁ ଶ୍ରୀଜଗନ୍ନାଥ ନିଜ ନାମକୁ ସାର୍ଥକ କରିବା ପାଇଁ, ପତିତ ଜନକୁ ଉଦ୍ଧାର କରିବା ପାଇଁ ସେହି ପତିତ ପାବନ ଆଜି ବଡ଼ଦାଣ୍ଡରେ ଦିନ ଦୁଃଖୀର ହାରିଗୁହାରି ଶୁଣିବା ପାଇଁ ଭକ୍ତଜନ ସମୁଦ୍ର ଭିତରେ ନିଜକୁ ହଜାଇ ଦେଇଛନ୍ତି ପ୍ରଭୁ। ବରଷା କାଳ ଗ୍ରୀଷ୍ମର ରୌଦ୍ରଦଗ୍ଧ ପୃଥିବୀ ଉପରକୁ କଳାମେଘି ଶାଢ଼ି ପିନ୍ଧି ପହିଲି ଆଷାଢ଼ ଅବତରି ଆସିଛି। ମେଘମଲ୍ଲାର ପ୍ରାଣରେ ସ୍ପନ୍ଦନ ତୁଳୁଛି, ସୃଜନଶୀଳତାର ପ୍ରତୀକ ଏ ବର୍ଷା। ଭାଇ ଭଉଣୀ ପରମ ଆନନ୍ଦରେ ରଥ ଛୁଡ଼ି ଯାତ୍ରା କରିଛନ୍ତି ନିଜ ଜନ୍ମସ୍ଥଳୀ ଗୁଣ୍ଡିଚା ଘରକୁ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶୈବ, ଶାକ୍ତ, ଗାଣପତ୍ୟ, ଶୈବ, ସୌର ସମସ୍ତେ ସମାନ ତାଙ୍କ ଦୃଷ୍ଟିରେ। ସମସ୍ତେ ଏକାକାର ହୋଇଛନ୍ତି ଭକ୍ତ ଭାବରେ। ସବୁ ଅହଙ୍କାର, ଅଭିମାନ, ଦର୍ପ, ଦମ୍ଭ ବିଲୀନ ହୋଇଯାଇଛି ପ୍ରେମର ସେହି ଉତ୍ତାଳ ତରଙ୍ଗରେ, ଭକ୍ତିର ମହାପ୍ଲାବନରେ, ଭକ୍ତଜନର ଆକୁଳ ଆକାଂକ୍ଷାରେ। ଲୀଳାମୟଙ୍କର ସେ ମାନବୀ ଲୀଳା ତନ୍ମୟ କରିଛି ଭକ୍ତ ପ୍ରାଣଙ୍କୁ, ଭକ୍ତ ନୈବେଦ୍ୟ କରିଛି ଭକ୍ତି ଅର୍ଘ୍ୟ ତାର ପ୍ରାଣପ୍ରିୟ ଠାକୁରଙ୍କୁ। ସେହି ଭକ୍ତି ଡୋରିରେ ଭକ୍ତ ତାଙ୍କୁ ବାନ୍ଧିପାରେ କାଳେ କାଳେ, ଏହାର ଭୁରି ଭୁରି ଉଦାହରଣ ରହିଛି। 500 ବର୍ଷ ତଳର କଥା, ଏହିପରି ଏକ ରଥଯାତ୍ରା ସମୟରେ ପ୍ରଭୁ ନିଜ ଭକ୍ତର ମାନରକ୍ଷା ପାଇଁ ଅଡ଼ି ବସିଥିଲେ ବଡ଼ଦାଣ୍ଡରେ। ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ବଳରାମ ଦାସ ରଥ ଉପରେ ପଣ୍ଡାମାନଙ୍କ ଦ୍ୱାରା ଲାଞ୍ଛିତ ହେଲେ। ନାରୀ ସହବାସର ବିଭିନ୍ନ ସଙ୍କେତ ବହନ କରି ରଥ ଉପରକୁ ଉଠୁଥିବା ବେଳେ ସେବକମାନେ ତାଙ୍କୁ ଗଳା ଧକ୍କା ଦେଇ ବିଦା କରିଦେଇଥିଲେ। ବଳରାମ ଦାସ ଅପମାନିତ ହୋଇ ବଳିଆ ପଣ୍ଡାଠାରେ ବାଲିରେ ବସି କାନ୍ଦି କାନ୍ଦି ପ୍ରଭୁଙ୍କୁ ନିଜ ଦୁଃଖ ଜଣାଉଥାନ୍ତି ଓ ବାଲିରେ ରଥଟିଏ ତିଆରି କରୁଥାନ୍ତି। ରଥ ତିଆରି ସରିବା ପରେ ବଳରାମ ଦାସ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ତାଙ୍କର ଏହି ବାଲିରଥରେ ଉଭା ହେବା ପାଇଁ। ଏଣେ ବଡ଼ଦାଣ୍ଡରେ ଚାଲୁଥିବା ରଥ ଆଉ ଚାଲିଲା ନାହିଁ। ପଣ୍ଡା, ପଢ଼ିଆରୀ, ଦଇତା ସମସ୍ତେ ଏପରିକି ରାଜା ମଧ୍ୟ ଥକିଗଲେ। ରଥ ଇଞ୍ଚେ ଖୁଞ୍ଚିଲା ନାହିଁ। ରାଜା ଠାକୁରଙ୍କ ପାଖରେ ଅଧିଆ ପଡ଼ିଲେ। ତାଙ୍କୁ ସ୍ୱପ୍ନାଦେଶ ହେଲା, ମୋ ଭକ୍ତକୁ ସେବକ କ'ଣ ଅପମାନ ଦେଇ ରଥ ଉପରୁ ତଡ଼ି ଦେଇଛନ୍ତି? ମୁଁ ତାଙ୍କ ବାଲିରଥରେ ଉଭା ହୋଇଛି। ତାଙ୍କୁ ସସମ୍ମାନେ ରଥ ଉପରକୁ ପାଛୋଟି ଆଣିଲେ ରଥ ଚାଲିବ। ତାହା ହିଁ ହେଲା ଏହି କାହାଣୀଟି ତାଢ଼ତ୍ୟା ଭକ୍ତିର ବର୍ଣ୍ଣନା ହୋଇଛି। କବି ବଳରାମ ଦାସ ତାଙ୍କ ଭାବସମୁଦ୍ର ଗ୍ରନ୍ଥରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ଆଉ 2 କିମ୍ବଦନ୍ତୀ ତାଙ୍କ ସମ୍ବନ୍ଧରେ ପ୍ରଚଳିତ। ଥରେ ରାଜା ପ୍ରତାପ ରୁଦ୍ରଦେବ ଶ୍ରୀମନ୍ଦିରକୁ ବିଜେ କରୁଥାନ୍ତି। ମନ୍ଦିରରେ ବ୍ରହ୍ମବିଦ୍ୟା ଆଲୋଚନା ହେବାର ଥାଏ। କବି ବଳରାମ ଦାସ ଅବ୍ରାହ୍ମଣ ଥିଲେ, ତେଣୁ ତାଙ୍କର ଏ ଆଲୋଚନା ଶୁଣିବା ସେତେବେଳେ ସମାଜ ଅନୁମୋଦିତ ନଥିଲା। କିନ୍ତୁ ସେ ଗୁପ୍ତ ବ୍ରାହ୍ମଣ ବେଶରେ ସେ ସଭାରେ ଉପସ୍ଥିତ ହେଲେ। ପରେ ଜଣାପଡ଼ିଲା କଥା, ରାଜା ବ୍ରାହ୍ମଣମାନଙ୍କ କଥାରେ ବଳରାମ ଦାସଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ଭକ୍ତ କାରାଗାରରେ ଥାଇ ଭାବସମୁଦ୍ରରେ ଲେଖିଲେ, ହରିହୋ, ତୋତେ ଆଶ୍ରା କରି କ୍ଷେତ୍ରରେ ରହିଲି, ତୋତେ ଆଶ୍ରା କରି ଫଳ ପାଇଲି, ହରି, ତୁ ବିଶ୍ୱାସଘାତକତା କଲୁ, ହରିହୋ, ନୃପତି ହାତେ ବନ୍ଧାଇଲୁ ମୋତେ, କାଳିଆ ଦାସ ନ ଯାଇ ପରତେ, ହରିହୋ, ତୋତେ ଆଣ୍ଟ କରି ଧରିଣୁ ଥିଲି, ଏତେ ଦିନେ ଏବେ ଶାସ୍ତି ପାଇଲି, ହରି, ତୁ ଏଡ଼େ କର୍ମ କିମ୍ପା କଲୁ, ଦୋଷ ମୋ ଥିଲେ ବାରେ ନ ସହିଲୁ। ରାଜାଙ୍କୁ ସ୍ୱପ୍ନାଦେଶ ହେଲା। ଶ୍ରୀଜଗନ୍ନାଥଙ୍କ ଆଦେଶରେ ଭକ୍ତ ବଳରାମ ଦାସଙ୍କୁ କାରାମୁକ୍ତ କରି କ୍ଷମା ଭିକ୍ଷା କଲେ ରାଜା।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସୁଲୋଚନା ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

କନ୍ୟାକୁ ବିବାହ ଦେଇ ମନୋବିଦାୟ ନେଲେ। କର୍ଦ୍ଦମ ଓ ଦେବହୂତି ଆନନ୍ଦରେ ଦିନ କାଟିଲେ। ଦେବହୂତିଙ୍କ ସ୍ୱାମୀ ସେବା ଥିଲା ଆଦର୍ଶ ସ୍ଥାନୀୟ। ଋଷି କର୍ଦ୍ଦମ ଯୋଗ ବଳରେ ଦେବହୂତିଙ୍କ ସେବା ପାଇଁ ଦିବ୍ୟ କନ୍ୟାମାନଙ୍କୁ ଆବିର୍ଭୂତ କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ତଳିଘରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବାର ପୂର୍ବଦିନ ସନ୍ଧ୍ୟାରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସ ହେଉଛି କାଜୁ ଗଛ ଲଗାଇବା ପାଇଁ ଉପଯୁକ୍ତ ସମୟ। ଉନ୍ନତ କିସମ BPP4, ଭୁବନେଶ୍ୱର 1, VRI2, Hybrid 2-17 ଲଗାନ୍ତୁ। 45 ବର୍ଗମିଟର ଗାତ, 7.5 ବର୍ଗମିଟର ବ୍ୟବଧାନ, 70-80 ଗଛ ଏକର ପ୍ରତି ଲଗାନ୍ତୁ। ଗାତ ପ୍ରତି ଦରକାର ହେଉଥିବା ଯବକ୍ଷାରଜାନ ଓ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ମାଣ୍ଡିଆ ବୁଣିବାର ଉପଯୁକ୍ତ ସମୟ। ଅଧିକ ଅମଳକ୍ଷମ ବିହନଗୁଡ଼ିକ ହେଉଛି ଦିବ୍ୟସିଂହ, AKP2, AKP3, AKP7, ଗୋଦାବରୀ, ନୀଳାଚଳ, ଭୈରବୀ, ଶୁଭ୍ରା ଓ ଚିଲିକା। ଏକର ପ୍ରତି 2-2.5 କିଲୋଗ୍ରାମ ମଞ୍ଜି ବୁଣିବା ପାଇଁ ବ୍ୟବହାର କରନ୍ତୁ। ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜିକୁ ଥିରାମ ଓ 3 ଗ୍ରାମ ଟ୍ରାଇସାଇକ୍ଲାଜୋଲ 1 ଗ୍ରାମ ମିଶାଇ ବିହନ ବିଶୋଧନ କରନ୍ତୁ। 1 ମିଟର ତଳିଘେରା ପ୍ରତି 10 ଗ୍ରାମ ଯବକ୍ଷାରଜାନ ଓ 10 ଗ୍ରାମ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲ ପାଇଁ ଜମିକୁ ଗଭୀର ଚାଷ କରି ମାଟି ଗୁଣ୍ଡ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ମଞ୍ଜିକୁ ମଞ୍ଜି 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। କିନ୍ତୁ ଲୋଟଣୀ ଜାତୀୟ ଚିନାବାଦାମ କରୁଥିଲେ ମଞ୍ଜିକୁ ମଞ୍ଜି 15 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 25 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ, 500 କିଲୋଗ୍ରାମ କାଗଜ କଳ ମଇଳା ସହ 20 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫରସ୍ ଓ 40 କିଲୋଗ୍ରାମ ପଟାସ ସାର ଶେଷ ଉଡ଼ ଚାଷ ସମୟରେ ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲରେ ଗନ୍ଧକ ଓ ଚୂନ ଚାହିଦା ମେଣ୍ଟାଇବା ପାଇଁ ଫସ୍ଫରସ୍ ସାରକୁ ସିଙ୍ଗିଲ ସୁପର ଫସ୍ଫେଟ୍ ଆକାରରେ ପ୍ରୟୋଗ କରନ୍ତୁ, ନଚେତ ହେକ୍ଟର ପ୍ରତି 250 କିଲୋଗ୍ରାମ ଜିପ୍ସମ୍ ପ୍ରୟୋଗ କରନ୍ତୁ। ଉଇ ଉପଦ୍ରୁତ ଅଞ୍ଚଳରେ ଶେଷ ଉଡ଼ ଚାଷ ବେଳେ ହେକ୍ଟର ପ୍ରତି 25 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଆଖୁ ଚାଷ ପାଇଁ ଚୟନ କରିଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସ ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସଳ କାଣ୍ଡବିନ୍ଧା ପୋକ ଦମନ ପାଇଁ ଅଗ୍ରାଧିକାର ଭିତ୍ତିରେ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରମା ଜାପୋନିକମ୍ ଅବଲମ୍ବନ କରନ୍ତୁ, କିମ୍ବା ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ କିମ୍ବା ପ୍ରୋଫେନଫସ୍ କିମ୍ବା 500 ଲିଟର ପାଣିରେ 500 ଗ୍ରାମ ଏସିଫେଟ୍ ମିଶାଇ ସିଞ୍ଚନ କରନ୍ତୁ। ସୁବିଧା ଥିଲେ ପତ୍ର କନ୍ଦାରେ ଦାନାଦାର ବିଷ ପ୍ରୟୋଗ କରାଯାଇପାରିବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତ ଫସଲ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ 3, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ଧାନ ବିହନକୁ ସୋଡିୟମ ଫସ୍ଫେଟ୍ ଦ୍ରବଣ 1 ଲିଟର ପାଣିରେ 358 ମିଲିଗ୍ରାମ 6 ଘଣ୍ଟା ବତୁରାନ୍ତୁ ଓ ତାପରେ ଶୁଖାଇ ବୁଣି ଦିଅନ୍ତୁ। ଏହାଦ୍ୱାରା ବିହନ ଭଲ ଗଜା ହୋଇଥାଏ ଓ ତଳି ଭଲ ବଢ଼ିଥାଏ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆକାଶବାଣୀ କଟକ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः जतिन शर्मा।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏ ପ୍ରଚାର କରିବୁ ଅପରାହ୍ନ 5:30 ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ସାନ୍ତାଳୀ ଗୀତ ପରିବେଷଣ କରିବେ ଜ୍ୟୋତିଲାଲ ହେମ୍ରମ ଏବଂ ସାଥୀ। ରାତି 7ରେ ଶୁଣିବେ ଶ୍ରୋତା ମଞ୍ଚ। ରାତି 7:30 ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯିବାକୁ ଥିବା ଆଇସିସି T20 ମହିଳା ବିଶ୍ୱକପ୍ 2026 ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 7:30 ଖେଳ ଶେଷ ହେବା ଯାଏ ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟରେ ବିଜ୍ଞାପନ ବିରତି ପରେ ଶୁଣିବେ ସକାଳର ଆଞ୍ଚଳିକ ସମ୍ବାଦ।

0: ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏ ନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଶ୍ରୀ ଗୋପାଳନ ଜଣେ ବି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ଠିକ୍ ସମାବେଶୀ ଓ ତ୍ରୁଟିମୁକ୍ତ ତାଲିକା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଏଥିସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତା 9 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକୁ ସଫଳ ଓ ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି 9 ତାରିଖରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହା ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ନାଇଜର୍ର 25ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଆସନ୍ତା 16 ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ଲାଗି ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ସମସ୍ତେ ଏକାଠି ହୋଇ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର 4ର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 23ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ 7 କୋଟି 29 ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଶୁଭାରମ୍ଭ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କାର୍ଯ୍ୟ ସଫଳତାର ସହ ଆଗେଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ସମବାୟରୁ ସମୃଦ୍ଧି ଅଭିଯାନ ଅଧୀନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 17 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅଧିକ କ୍ଷତିଗ୍ରସ୍ତ ନ ହେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ କିମ୍ବା ୱାଇଡ୍ ସ୍ପ୍ରେଡ୍ ରେନ୍ଫଲ୍ ଆକ୍ଟିଭିଟି ହେବାର ସମ୍ଭାବନା ରହିଛି। ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି, ଯେଉଁଟାରେ କି ଏକ୍ସଟ୍ରିମ୍ଲି ହେଭି ରେନ୍ଫଲ୍ ହୋଇପାରେ। ସେଥିପାଇଁ ହେଭି ଟୁ ପ୍ରବଳ ଅତି ପ୍ରବଳ ବର୍ଷା, ତା ସହିତ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।

0: ଥିବା ଅଂଶକୁ ଗ୍ରୀବା ବା ନେକ୍ କୁହାଯାଏ। ଦାନ୍ତର ବାକି ଅଂଶ ଯାହା ମାଢ଼ି ମଧ୍ୟସ୍ଥ ଅସ୍ଥି ମଧ୍ୟରେ ଥାଏ ତାକୁ ମୂଳ ବା ରୁଟ୍ କୁହାଯାଏ। ସେହିପରି ଦାନ୍ତର ଉପର ସ୍ତରକୁ ଏନାମେଲ, ମଧ୍ୟସ୍ତରକୁ ଡେଣ୍ଟିନ୍ ଓ ଭିତର ସ୍ତରକୁ ମଞ୍ଜ ବା ପଲ୍ପ ବୋଲି କୁହାଯାଏ। ଶୈଶବ ଅବସ୍ଥାରେ ଉଠୁଥିବା ଦାନ୍ତକୁ ଅସ୍ଥାୟୀ ଦାନ୍ତ ବା ଟେମ୍ପରାରୀ ଟୁଥ୍ ଓ ଏହି ଦାନ୍ତ ପଡ଼ିଗଲା ପରେ ଯେଉଁ ଦାନ୍ତ ଉଠେ ଓ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ରହେ ତାକୁ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ କୁହନ୍ତି। ଦାନ୍ତର ବିକାଶ ତିନୋଟି ଅବସ୍ଥା ଦେଇ ଗତି କରେ, ସେଗୁଡ଼ିକ ହେଲା ମିନେରାଲାଇଜେସନ, ଇରପ୍ସନ, ଏକ୍ସପୋଲିଏସନ। ଦାନ୍ତର ତିଆରି ସମୟକୁ ମିନେରାଲାଇଜେସନ କୁହାଯାଏ। ଗର୍ଭାବସ୍ଥାରୁ ଆରମ୍ଭ କରି 3 ବର୍ଷ ପର୍ଯ୍ୟନ୍ତ ଶୈଶବ ଦାନ୍ତ ତିଆରି ହୁଏ। ସେହିପରି ସ୍ଥାୟୀ ଦାନ୍ତ ଜନ୍ମରୁ ଆରମ୍ଭ କରି 25 ବର୍ଷ ପର୍ଯ୍ୟନ୍ତ ତିଆରି ହୁଏ। ଭିଟାମିନ୍ ସି, ଭିଟାମିନ୍ ଡି ଏବଂ କ୍ୟାଲସିୟମ ଇତ୍ୟାଦି ଦାନ୍ତ ତିଆରିରେ ନିହାତି ଆବଶ୍ୟକ ହୁଏ। ଦାନ୍ତ ଉଠିବା ଅବସ୍ଥାକୁ ଇରପ୍ସନ ଷ୍ଟେଜ୍ ବୋଲି କୁହନ୍ତି। ଶିଶୁମାନଙ୍କର ଛାମୁଦାନ୍ତ 6.5 ମାସରୁ 8 ମାସ, ଶ୍ୱାନଦାନ୍ତ 16 ମାସରୁ 20 ମାସ, ପ୍ରଥମ ଓ ଦ୍ୱିତୀୟ ଚର୍ବଣ ଦାନ୍ତ ଯଥାକ୍ରମେ 12ରୁ 16 ମାସ ଏବଂ 20ରୁ 30 ମାସ ମଧ୍ୟରେ ଉଠିଥାଏ। ସ୍ଥାୟୀ ଦାନ୍ତଗୁଡ଼ିକ 6 ବର୍ଷରୁ ଉଠିବା ଆରମ୍ଭ କରେ ଏବଂ 21 ବର୍ଷରେ ସମ୍ପୂର୍ଣ୍ଣ ହୁଏ। ଦନ୍ତ ବିକାଶର ଶେଷ ଅବସ୍ଥା ଦାନ୍ତ ପଡ଼ିବା ବା ଏକ୍ସପୋଲିଏସନ୍ ଷ୍ଟେଜ୍ ବୋଲି କୁହାଯାଏ। ଶୈଶବ ଦାନ୍ତଗୁଡ଼ିକ ପଡ଼ିଲା ପରେ ଯାଇ ସ୍ଥାୟୀ ଦାନ୍ତଗୁଡ଼ିକ ଉଠିଥାଏ। ଶିଶୁକୁ 13 ମାସ ହେବା ପର୍ଯ୍ୟନ୍ତ ଯଦି କୌଣସି ଦାନ୍ତ ନ ଉଠେ ତାହେଲେ ଦାନ୍ତ ଉଠିବା ଏକ ସମସ୍ୟା ରୂପେ ଦେଖାଦିଏ। ଅନ୍ତଃସ୍ରାବୀ ଗ୍ରନ୍ଥି ଯେପରିକି ପିଟ୍ୟୁଟାରୀ, ଥାଇରଏଡ୍, ପାରାଥାଇରଏଡ୍ରୁ ହରମୋନ୍ କ୍ଷରଣ କମ୍ ବା ଅନିୟମିତ ହେଲେ ଦାନ୍ତ ଉଠିବାରେ ବିଳମ୍ବ ହୋଇଥାଏ। ଏକ୍ସରେ ବା ରଞ୍ଜନରଶ୍ମି ସାହାଯ୍ୟରେ ମାଢ଼ିର ଅସ୍ଥି ମଧ୍ୟରେ ଦାନ୍ତ ଅଛି କି ନା ଜାଣି ହୁଏ। ଗୁଣସୂତ୍ର ଜନିତ କିଛି ବିରଳ ରୋଗ ବା ଲକ୍ଷଣ ସମୂହରେ ଆଦୌ ଦାନ୍ତ ନଥାଏ, ଏହାକୁ ଆନୋଡୋନ୍ସିଆ ବୋଲି କୁହନ୍ତି। ଜନ୍ମ ସମୟରେ ଉପସ୍ଥିତ ଥିବା ଦାନ୍ତ ଯାହାକି ଅତି ବିରଳ ତାକୁ ନାଟାଲ ଟିଥ୍ ବୋଲି କହନ୍ତି। ପ୍ରତି 2000 ନବଜାତକରେ ଜଣଙ୍କର ଏହି ଦାନ୍ତ ଦେଖାଯାଏ, ଯାହାକି ମୁହଁର ଅନ୍ୟାନ୍ୟ ରୋଗ ଯେପରିକି ଗ୍ରହଣ ଖଣ୍ଡିଆ ବା ଗୁଣସୂତ୍ର ଜନିତ ରୋଗରେ ଦେଖାଯାଇଥାଏ। ଏହା ଶିଶୁର ମାତୃସ୍ତନ ପାନରେ ଅସୁବିଧା ସୃଷ୍ଟି କରେ, ଏହାକୁ ସାଧାରଣତଃ ବାହାର କରିବାକୁ ପଡ଼ିଥାଏ। ଦାନ୍ତ ସାଧାରଣତଃ ତଳ ମାଢ଼ିର ଆଗ ଉଠିଥାଏ ଏବଂ ସାମ୍ନାରୁ ପଛପଟକୁ ଏହି କ୍ରମରେ ଉଠିଥାଏ। ଶୈଶବ ଅବସ୍ଥାର ଦାନ୍ତ ଯଦି ସମୟ ପୂର୍ବରୁ ପଡ଼ିଯାଏ ତାହେଲେ ସେହି ଜାଗାରେ ସ୍ଥାୟୀ ଦାନ୍ତ ଜଲ୍ଦି ଉଠିଥାଏ। ଦାନ୍ତରେ ଆଘାତ, ହିଷ୍ଟିଓସାଇଟୋସିସ୍ ବା ନ୍ୟୁଟ୍ରୋପିନିଆ ଆଦି ରୋଗଗୁଡ଼ିକରେ ମଧ୍ୟ ଅସ୍ଥାୟୀ ଦାନ୍ତ ଗୁଡ଼ିକ ଜଲ୍ଦି ପଡ଼ିଯାଏ। ସାଧାରଣତଃ ଶୈଶବ ଦାନ୍ତ ଯଦି ଠିକଣା ସମୟରେ ନ ପଡ଼ନ୍ତି ତାହେଲେ ତା ପଛକୁ ଉଠୁଥିବା ସ୍ଥାୟୀ ଦାନ୍ତ ଠିକ୍ ଭାବରେ ଉଠିପାରେ ନାହିଁ ଏବଂ ବାହାଡ଼ା ହୋଇଯାଏ। ତେଣୁ ଶିଶୁଟି ଖାଦ୍ୟ ଠିକ୍ ଭାବରେ ଚୋବାଇ ପାରେ ନାହିଁ ଏବଂ ଦାନ୍ତ ମଝିରେ ଥିବା ଫାଙ୍କରେ ଖାଦ୍ୟ କଣିକା ଗୁଡ଼ିକ ରହି ପ୍ଲେକ୍ ସୃଷ୍ଟି କରନ୍ତି ଏବଂ ଦନ୍ତ କ୍ଷୟ କରନ୍ତି। ସାଧାରଣତଃ ଅସ୍ଥାୟୀ ଦାନ୍ତ ପଡ଼ିବାର 5-6 ମାସ ମଧ୍ୟରେ ସ୍ଥାୟୀ ଦାନ୍ତ ଉଠିଥାଏ। ଯଦି ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢ଼ିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହ ସାର, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ, ଭିଟାମିନ୍, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ 2 ଥର ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରାଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟା ଗୁଡ଼ିକ ବିଷୟରେ ଦାନ୍ତରୋଗ ବା ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
1: ଆମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାନସ ରଞ୍ଜନ ପାଣି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତୀ। ଆସନ୍ତା 20ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମଞ୍ଚେଶ୍ୱର ଟି20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ

0: ଏ ଭକ୍ତିଗୀତ ଆପଣ ଶୁଣୁଥିଲେ ଡକ୍ଟର ସୁଧା ମିଶ୍ରଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ହୃଦାନନ୍ଦ। ଆକାଶବାଣୀ କେନ୍ଦୁଝର, ସମୟ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ବିଶ୍ୱନାଥ ମୁର୍ମୁ, ସମୀର ଚୈତନ୍ୟ ଟୁଡୁ ଏବଂ ସାଥୀ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ପ୍ରଚାର କଲୁ ଆଦିବାସୀ ଗୀତରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କଲେ ବିଶ୍ୱନାଥ ମୁର୍ମୁ, ସମୀର ଚୈତନ୍ୟ ଟୁଡୁ ଏବଂ ସାଥୀ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 8:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନି ଜଣ ପୂଜକ ଏକ ସମୟରେ ରତ୍ନସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜାପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇ ଜଣ ପୂଜାପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜାପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜାପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜାପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟଯୁଗରେ 16,000 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 4,000 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 12,000 ବା 12,000 ତପସ୍ୱୀ ରହିଥିଲେ ସେ ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ, ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ ଅବଶିଷ୍ଟ ଯେଉଁ 8,000 ରହିଲେ ସେ 8,000 ତପସ୍ୱୀମାନଙ୍କ ମଧ୍ୟରେ 4,000 ଭଗବାନଙ୍କର ଦେବକୀ, ବସୁଦେବ, ନନ୍ଦ, ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4,000 ରହିଲେ କଳିଯୁଗ ପାଇଁ ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକ କୁଳ ଭାବରେ ଜନ୍ମିଛନ୍ତି। ସେହି ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜାପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସେବ ଭାବରେ ସ୍ୱୀକୃତି ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ପୂଜାପଣ୍ଡା ଏବଂ ପୁଷ୍ପାଳକ ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦି ଚ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ, କିନ୍ତୁ ଏହି ସମସ୍ତ ସେବା ଗୁଡ଼ିକ ପୂଜାପଣ୍ଡା ଏବଂ ସିଙ୍ଗାରୀଙ୍କ ସାହାଯ୍ୟ କରିବା ପାଇଁ ରହିଥାଏ।

ଅନ୍ୟାନ୍ୟ ଜଗନ୍ନାଥଙ୍କର ସେବକମାନେ ଶାଢ଼ୀ ବନ୍ଧିଲା ପରେ ବା ଅନୁମତି ପାଇଲା ପରେ ସେମାନେ ପଟ୍ଟଯୋଶୀ ମହାପ୍ରଭୁଙ୍କ ଅନୁମତି କ୍ରମେ ସେବା କରିଥାନ୍ତି। କିନ୍ତୁ ଜଣେ ପୂଜା ପଣ୍ଡା ହେବାକୁ ହେଲେ ପ୍ରଥମେ ସେ ବିବାହ କରି ତା'ର ଗୃହସ୍ଥ ଜୀବନ ଆଗ ପ୍ରଥମେ କରିବ, ତାପରେ 1200 ବିଶିଷ୍ଟ ଗୋଟିଏ ପୂଜା ପୁସ୍ତକ ଅଛି ଜଗନ୍ନାଥଙ୍କ ପୂଜା, ତାକୁ ସେ ମୁଖସ୍ଥ କରି ସମଗ୍ର ପୂଜା ପଣ୍ଡା ପଣ୍ଡିତ ସଭା ମୁକ୍ତିମଣ୍ଡପ ପଣ୍ଡିତ ସଭା ରାଜାଙ୍କ ଉପସ୍ଥିତିରେ ସେ ପରୀକ୍ଷା ଦେଇଥାଏ। ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ନିଯୋଗମାନଙ୍କ ସ୍ୱୀକୃତି ଏବଂ ଭିତର୍ଚ୍ଚ ମହାପାତ୍ର ପଟ୍ଟଯୋଶୀ ମହାପାତ୍ରଙ୍କ ଅନୁମତି କ୍ରମେ ତାକୁ ପ୍ରଶାସନ ଶାଢ଼ୀ ବନ୍ଧିବାକୁ ବା ପୂଜା କରିବାକୁ ଅନୁମତି ଦିଅନ୍ତି। ସେହି ଅନୁମତି କ୍ରମେ ଜଣେ ପୂଜା ପଣ୍ଡା ଶାଢ଼ୀ ବନ୍ଧାନ୍ତି। ପୂର୍ବତନ 1000 ବର୍ଷ ତଳେ ଯେଉଁଭଳି ମୁନି ଋଷିମାନେ ଚଳୁଥିଲେ ସେହିଭଳି ଆଚରଣ ବ୍ୟବହାର କରିବାକୁ ପଡ଼ିଥାଏ। ମୁଣ୍ଡରେ ଗୋଖରାକୃତି ଚୁଟି ଏବଂ ବସ୍ତ୍ର ସିଲେଇ ନଥିବା ବସ୍ତ୍ର ପ୍ରଭୃତି ପରିଧାନ କରିବାକୁ ପଡ଼େ ଏବଂ ପୂର୍ବତନ ଯେଭଳି ଋଷିମୁନିମାନେ ସନ୍ଧ୍ୟା ଗାୟତ୍ରୀ ତର୍ପଣ ପ୍ରତି ପ୍ରତ୍ୟହ ନିତ୍ୟକର୍ମ ସେଗୁଡ଼ା କଲେ ଜଣେ ପୂଜା ପଣ୍ଡା ଭାବରେ ପ୍ରଭୁଙ୍କର ପୂଜା କରିବା ପାଇଁ ଯୋଗ୍ୟ ହୋଇଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚ ଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜନ୍ମ ବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତିଦିନ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାଆନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା ପ୍ରଭୁଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେହି 3 ଜଣ ପୂଜା ପଣ୍ଡାମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେହି ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଙ୍ଗାର, ଏ ପ୍ରତିଦିନର କାର୍ଯ୍ୟ ପୂଜା ପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ନୃସିଂହ ଜନ୍ମ, ବାମନ ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମକର୍ମ ଗୁଡ଼ିକ ଏବଂ ରୁକ୍ମିଣୀହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି ଜଗନ୍ନାଥଙ୍କ ମନ୍ଦିରରେ ଅନେକ କାର୍ଯ୍ୟ, ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକ ପୂଜା ପଣ୍ଡାମାନେ କରିଥାନ୍ତି। ଏହି ଜଗନ୍ନାଥଙ୍କର ପୂଜା ଭିତରେ 3 ଷୋଡ଼ଶୋପଚାର ପୂଜା ଏବଂ 3 ପଞ୍ଚୋପଚାର ପୂଜା ପ୍ରାୟତଃ ପ୍ରତିଦିନ କରାଯାଇଥାଏ। ଗୋଟିଏ ଷୋଡ଼ଶୋପଚାର ପରେ ଗୋଟିଏ ପଞ୍ଚୋପଚାର ପୂଜା କରାଯାଏ। ଏକାଠି 3 ପଞ୍ଚୋପଚାର ପୂଜା ବା 3 ଷୋଡ଼ଶୋପଚାର ପୂଜା

ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ ସେ ଆଜ୍ଞାମାଳ ଗୁଡ଼ିକ ପୂଜାପଣ୍ଡାମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜାପଣ୍ଡା ବା ପ୍ରଭୁଙ୍କ ସହିତ ପୂଜାପଣ୍ଡା ଯାଇ ବିଭିନ୍ନ ପନ୍ତି ଭୋଗ ଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖୈକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜାପଣ୍ଡାମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପରଧୂପ ଏବଂ ବଡ଼ଶିଙ୍ଗାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳ ବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳାର୍ପଣ ପୂଜାପଣ୍ଡାମାନେ କରିଥାନ୍ତି। ସେ ମଙ୍ଗଳାର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

0: ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆବରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ, ବିଲୋମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂରବର୍ତ୍ତିକା ଏବଂ ନିରାଜନ। ଏହି ବତ୍ରିଶ ଉପଚାରରେ ଗୋଟିଏ ଉପଚାର ଦୁଇ ବା ତିନି ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରାନଯାଇ ଯେତେଥର ବ୍ୟବହୃତ ହୁଏ ସେତେଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପାଞ୍ଚଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଷୋଡ଼ଶ ଉପଚାରରେ, ବଡ଼ସିଂହାର ଧୂପ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ।
1: ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁଶଳୀ। ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ପୂଜାପଣ୍ଡା ସେବା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ରାମଚନ୍ଦ୍ର ପୂଜାପଣ୍ଡା। ପ୍ରଯୋଜନା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.1 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ 8:45 PM। ପ୍ରଚାର କରୁଛୁ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ରାଇଜ। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ତୁଷାର ସାମନ୍ତ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, BS ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ନମସ୍କାର। ଆସ ଆସ ପିଲାମାନେ ରେଡିଓ ପାଖରେ ବସିଛ, କିରେ ବର୍ଷା ହଉଛି ହଉ, ଝଡି ହଉଛି ହଉ, ପବନ ହଉଛି ହଉ, ଘଡ଼ଘଡ଼ି ହଉଛି ହଉ, ଠିକ ସମୟରେ ଠିକ କାମ ଆମେ କରିବା ନା ଆଉ।

0: ଏପିଲେ କେତେ ଗରମ ଗୁଳୁଗୁଳି ହଉଥିଲା କହିଲ, ଯେମିତି ବର୍ଷା ପଡି ଯାଇଛି। ଓହୋ, ପୃଥିବୀଟା ଶୀତଳ ହେଇଗଲା ଆଉ। ହେ ଆରେ ବରଷା ଆ, ଇଏ ସହି ହଉ ନାହିଁ ଖରା ଦାଉ, ଆଉ ଧରାରେ ବସି ଯା। ଗାଡ଼ିଆ ପୋଖରୀ ଶୁଖିଲା ପଡ଼ିଛି, ଚାତକ କରିଛି ଆଁ। ଆରେ ବରଷା ଆ, ଗଛଲତା ସବୁ ଝାଉଁଳି ଗଲେଣି, ପାଣି ଟୋପେ ଦେଇ ଯା। ଆରେ ବରଷା ଆ, ତୋରୁପକୁ ଦେଖି ମୟୂର ନାଚିବ, ତାକେ ଧିନା ଧିନି ଧା। ଆରେ ବରଷା ଆ, ତୋପରସ ପାଇଁ ଗାଇବ ଝରଣା, ହସି ଉଠିବ ମୋ ଗାଁ। ଆରେ ବରଷା ଆ, ମୁଁ ଯେମିତି ଏମିତି ଆରେ ବର୍ଷା ଆ ଗାଇବି, ତମେ ସବୁ ରାଗିବ କହ ସବୁବେଳେ ବର୍ଷା ହଉଛି ଆଉ। ନାହିଁ ରେ ପିଲେ, ବର୍ଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷି ବାରି। ତେବେ ବେଶୀ ବର୍ଷା ହେଲେ ପୁଣି ଦେହ ପା ଖରାପ ହବ, ବର୍ଷାରେ ତିନ୍ତିବନି ଟି, ଆଉ ଏଇ ସମୟରେ ଘଡ଼ଘଡ଼ି ଚଳିଚଳିକୁ ଭାରି ଡର।
1: ଶୁଣ, ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ଜାଗାରୁ ଯଥାଶୀଘ୍ର ପକ୍କା ଘର ଭିତରକୁ ଚାଲିଯିବ, ହେଲା। କାର ବସ୍ ତା ଭିତରେ ରହିପାରିବ, ଘର ଭିତରେ ଥିଲାବେଳେ ଝରକା କବଟ ଆଉ କାନ୍ଥ ଠାରୁ ଟିକେ ଛାଡ଼ିକିରି ରହିବ, ଦୂରରେ ଯଦି ଥିବ ତାହେଲେ ଖାଲୁଆ ଜାଗା ଦେଇକି ଜାକି ଜୁକି ହେଇକି ଟିକେ ରହିଯିବ। ଜମା ବିଜୁଳି ତାର ମୋବାଇଲ ଫୋନ ଏସବୁ ଜମା ଧରିବ ନାହିଁ ପିଲେ, ଖୋଲା ଘର ଆଉ ତମ୍ବୁ ତଳେ ଗଛ ତଳେ ବା ବୁଦା ପାଖରେ ଜମା ଠିଆ ହବନି, ହାତରେ ମାଛ ଧରା ବଂଶୀ ଲୁହା ବେଣ୍ଟ ଛତା ଧାତୁ ତିଆରି ଜିନିଷ ଜମା ଧରିବନି, ଲୁହା ଖମ୍ବ ଲୁହା ଛଡ଼ ବା ଲୁଗାସୁଖା ତାର ପାଖରୁ ଦୂରେଇକି ରହିବ, ସାଇକେଲ ଚଲେଇବନି କିମ୍ବା ଖୋଲା ଗାଡ଼ିରେ ବୁଲିବନି, ହେଲା। ଗାଈ ଛେଳି ମଇଁଷି ଏମାନଙ୍କୁ କୌଣସି ଧାତୁ ଜିନିଷରେ ବାନ୍ଧିକିରି ରଖିବନି, ହେଲା। ବର୍ଷା ସମୟରେ ସତର୍କ ରହିବ ପିଲାମାନେ।
0: ଏଥର କବିତା ଟିକେ ଶୁଣିବା ଅମୂଲ୍ୟ ଭାଇଙ୍କ ପାଖରୁ।
2: ଗଛରେ ଫଳିଛି ନଡ଼ିଆ, ନଡ଼ିଆଟି ଭାରି ବଢିଆ, ଭଲ କାମ କଲେ ପାଠେ ମନେ ଦେଲେ ତୁମେ ସବୁ ହେବ ବଢିଆ। ଗଛରେ ଫୁଟିଛି ମନ୍ଦାର, ହଟିଲାଣି ଗାଢ ଅନ୍ଧାର, ସଳ ଉଠିକି ସଡ଼କେ ଚାଲିଲେ ଦିଶି ଯିବ ଦେହ ସୁନ୍ଦର। ଗଛରେ ବସିଛି ଚଢ଼େଇ, କର ନାହିଁ ଆଉ ବଡ଼େଇ, ଭୁଲି ଭେଦଭାବ ଶାନ୍ତି ସହତିର, ସୁନା ଦେଶ ଦିଅ ଗଢ଼େଇ। ଗଛରେ ଶାଗୁଆ ପତର, ତହିଁରୁ ଛୁଟୁଛି ଅତର, ପର ଦୁଃଖ ଦେଖି ଲହୁ ଢାଳି ଦିଅ, ନ ହୋଇ ଟିକିଏ କାତର। ଗଛ ପରି କିଏ ହେବରେ, ଫୁଲ ଫଳ ଛାଇ ଦେହରେ, ଜୀବ ଜଗତକୁ ଅମ୍ଳଜାନ ଦେଇ ଅଙ୍ଗାର କାମ୍ଳ ନେବରେ। ଗଛ ପରି ଆମେ ହେବାରେ, କରିବା ସବୁରି ସେବାରେ, ନିଜେ ଦୁଃଖ ସହି ସୁଖ ତକ ସବୁ ଆନ ହିତ ପାଇଁ ଦେବାରେ।

0: ଠାକୁରମାନେ ତ ଜ୍ୱରରେ ଶୋଇଛନ୍ତି ଆଉ ଅଣବସରରେ ଅଛନ୍ତି, ଆଉ ଫୁଲେରୀ ତେଲ ଲାଗି ହେବ ଆଜି, ଦେହ ପା ତାଙ୍କର ଖରାପ ହେଇଛି, ଆମେ ଯେମିତି ଔଷଧ ଖାଉ ଦେହ ଖରାପ ହେଲେ।
1: ଆଚ୍ଛା ପିଲେ, ତମକୁ ଯଦି ପଚାରିବୁ ଆମ ତିନି ଦିଅ କୋଉଥିରେ ତିଆରି ହେଇଛନ୍ତି କହିଲେ, ତମେ କହିବ ଦାରୁ ବ୍ରହ୍ମପୁରା ଜଗତନାଥ। ଲିମ୍ବ ଗଛ ଦାରୁରେ ପ୍ରଭୁଙ୍କର ଶରୀର ଗଢା, ତା ଭିତରେ ବ୍ରହ୍ମ ଅଛନ୍ତି, ସେମିତି ରଥ ଯୋଉ ସେସବୁ କୋଉଥିରେ ତିଆରି, କାଠରେ ତିଆରି। ହେଲେ ଆମେ ଯେମିତି ଗଛ ସବୁ ନଷ୍ଟ କରିଦେଉଛୁ, ମତେ ତ ଡର ଲାଗିଲାଣି, ଆଉ ଆଗକୁ ରଥ ସବୁ ତିଆରି ହେବେ କେମିତି। ଆମେ ଗଛ ଜମା ନଷ୍ଟ କରିବାଣି ପିଲେ, ବୃକ୍ଷରୋପଣ କରିବା ହେଲା, ଗଛ ନଥିଲେ ପୁରା ଇଏ ଧରା ରହିବ ନାହିଁ, ଏମିତି କାହିଁ କହୁଛି କହିଲ।
0: ଏଇ ଜୁଲାଇ ମାସର ପ୍ରଥମ ସପ୍ତାହଟିକୁ ବୃକ୍ଷରୋପଣ ସପ୍ତାହ ବା ବନ ମହୋତ୍ସବ ସପ୍ତାହ ହିସାବରେ ଚାରିଆଡ଼େ ପାଳନ କରାଯାଉଛି।
1: ଆଜି ଭାଇ ବାବୁଲାଲ ପଲେଇ ଆସିଛନ୍ତି ଘଟଗାଁରୁ, ଗଛ ଆମର ଜୀବନ, ସେ ବିଷୟରେ କହୁଛନ୍ତି, ଶୁଣ।
2: ବୃକ୍ଷରୁ ହିଁ ଜଙ୍ଗଲ ସୃଷ୍ଟି, ବହୁ ପୁରୁଣା କାଳରୁ ଜଙ୍ଗଲ ସହିତ ସମସ୍ତ ଜୀବଜଗତ ଅର୍ଥାତ୍ ବିଭିନ୍ନ ପଶୁପକ୍ଷୀ ସରୀସୃପ ଓ ମନୁଷ୍ୟ ସମ୍ପର୍କ ରଖି ଆସୁଅଛି। ବୃକ୍ଷର ପ୍ରତ୍ୟେକ ଅଂଶକୁ ମନୁଷ୍ୟ ବ୍ୟବହାର କରି ନିଜର ଜୀବନ ବିତାଉଅଛି, ଘରଠାରୁ ଆରମ୍ଭ କରି ନିଜର ଖାଦ୍ୟ ବସ୍ତ୍ର ଜଳ ରୂପେ ବୃକ୍ଷକୁ ବ୍ୟବହାର କରି ଆସୁଅଛି। ଛୋଟ ଗଛଠାରୁ ବଡ଼ ଗଛ ପର୍ଯ୍ୟନ୍ତ ଯେତେ ଗଛ ଆମ ଚାରିପଟେ ଦେଖୁଛନ୍ତି, ସେସବୁ ଗଛଠାରୁ ଆମେ ପ୍ରତିଦିନ କିଛି ନା କିଛି ଉପକାର ପାଉଛନ୍ତି। ତାର ଚେରଠାରୁ ଆରମ୍ଭ କରି ମୂଳ, କାଣ୍ଡ, ଶାଖା, ପ୍ରଶାଖା, ପତ୍ର, ଫୁଲ, ଫଳ ଓ ଛେଲିକୁ ଆମର ଦୈନନ୍ଦିନ କାମରେ ବ୍ୟବହାର କରି ଚାଲିଛନ୍ତି। ପ୍ରତିଟି ଗଛ ନିଜେ ମରିବା ପର୍ଯ୍ୟନ୍ତ ଜୀବଜଗତ ତଥା ମଣିଷର ମଙ୍ଗଳ ପାଇଁ ସର୍ବଦା ସେବା କରି ଚାଲିଛି। ଆମ ପରିବେଶକୁ ସୁରକ୍ଷା ଦେବା ସହିତ ସୌନ୍ଦର୍ଯ୍ୟ ପ୍ରଦାନ କରି ଆମକୁ ଆନନ୍ଦିତ କରୁଅଛି, ତଥାପି ମନୁଷ୍ୟ ଜଙ୍ଗଲ ନଷ୍ଟ କରିବାକୁ ପଛାଉ ନାହିଁ। ପିଲାମାନେ, ସବୁଠାରୁ ବଡ଼ କଥା କ'ଣ ଜାଣିଛ? ମଣିଷ ତଥା ସମଗ୍ର ଜୀବଜଗତ ବଞ୍ଚିବାକୁ ହେଲେ ଅମ୍ଳଜାନ ଓ ଜଳ, ଯାହାକୁ ଆମେ ପାଣି ବୋଲି କୁହନ୍ତି, ତାହା ଅତ୍ୟନ୍ତ ଆମର ଜରୁରୀ ଅଟେ। ବାୟୁମଣ୍ଡଳରେ ଏ ଦୁଇଟି ଜିନିଷ ମିଳିବା ଦରକାର। ଅମ୍ଳଜାନ ବିନା କେହି ବଞ୍ଚିବା ବା ତିଷ୍ଠି ରହିବା ସମ୍ଭବ ନୁହେଁ, ଆଉ ସେହି ଅମ୍ଳଜାନ କେବଳ ବୃକ୍ଷଠାରୁ ହିଁ ମିଳିଥାଏ, କାରଣ ବୃକ୍ଷ ବାୟୁମଣ୍ଡଳକୁ ଅମ୍ଳଜାନ ଛାଡ଼ିଥାଏ। ଆମ୍ଭେମାନେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ଛାଡ଼ିଥାନ୍ତି, ଆଉ ସେହି ଅଙ୍ଗାରକାମ୍ଳକୁ ବୃକ୍ଷ ହିଁ ବାୟୁମଣ୍ଡଳରୁ ଶୋଷି ନିଏ ଓ ଅମ୍ଳଜାନ ଛାଡ଼େ, ଯାହାକୁ ଆମେ ଶ୍ୱାସକ୍ରିୟା ଦ୍ୱାରା ଗ୍ରହଣ କରି ଜୀବନ ବଞ୍ଚାଇଥାନ୍ତି। ଏହାଦ୍ୱାରା ବାୟୁମଣ୍ଡଳର ଭାରସାମ୍ୟ ରକ୍ଷା ହୋଇଥାଏ। ବୃକ୍ଷ ତଥା ଜଙ୍ଗଲ ଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ଯଥା ଝଡ଼ବର୍ଷା, ବାତ୍ୟା, ବନ୍ୟା ଓ ଅସହ୍ୟ ଗରମରୁ ଆମ୍ଭେମାନେ ରକ୍ଷା ପାଇପାରୁଛନ୍ତି। ବାତ୍ୟା ବା ଘୂର୍ଣ୍ଣିଝଡ଼ ସମୟରେ ପବନର ବେଗକୁ ଜଙ୍ଗଲ ରୋକିବାରେ ସାହାଯ୍ୟ କରେ, ଫଳରେ ଜୀବଜଗତ ସହ ଆମ୍ଭେମାନେ ମରଣ ମୁହଁରୁ ରକ୍ଷା ପାଇପାରୁଛନ୍ତି। ସେହିପରି ବନ୍ୟା ସମୟରେ ମଧ୍ୟ ନଈବଢ଼ି ବା ପାଣିର ବେଗକୁ ବୃକ୍ଷ କମାଇ ଦେଇଥାଏ। ଖରାଦିନେ ଗରମରୁ ରକ୍ଷା ପାଇବା, ଟିକେ ବିଶ୍ରାମ ପାଇଁ ଆମ୍ଭେମାନେ ବୃକ୍ଷ ତଳେ ଆଶ୍ରୟ ନେଇଥାନ୍ତି, କାରଣ ଗଛର ଛାଇ ଥଣ୍ଡା ଥାଏ। ଜୀବନ ବହିବା ଫଳରେ ବାୟୁମଣ୍ଡଳ ଶୀତଳ ହୋଇ ଆମମାନଙ୍କୁ ଆରାମ ଦିଏ। ଜଳ ହିଁ ଆମର ଜୀବନ, ସେହି ଜଳକୁ ବୃକ୍ଷ ହିଁ ଆମକୁ ଦେଇଥାଏ। ପୃଥିବୀରେ ଯେତେ ଜୀବ ଅଛନ୍ତି ସମସ୍ତେ ବଞ୍ଚିବା ପାଇଁ ସାଧାରଣତଃ ଜଳ ଉପରେ ନିର୍ଭର କରିଥାନ୍ତି। ପରୋକ୍ଷ ଭାବରେ ଆମେମାନେ ଗଛଠାରୁ ଜଳ ପାଇଥାନ୍ତି, କାରଣ ଗଛ ଚେର ସାହାଯ୍ୟରେ ମାଟି ତଳୁ ପାଣିକୁ ଶୋଷେ। ନିଜର ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ତାର ପତ୍ରବାଟ ଦେଇ ବାଷ୍ପ ଆକାରରେ ଆକାଶକୁ ଛାଡ଼ିଥାଏ। ଏହି ବାଷ୍ପ ମେଘରେ ପରିଣତ ହୁଏ, କ୍ରମେ ତାହା ଜଳଟୁପାରେ ପରିଣତ ହୋଇ ବର୍ଷା ଆକାରରେ ପୃଥିବୀ ଉପରେ ଖସି ପଡ଼େ। ଯେଉଁ ଅଞ୍ଚଳରେ ଗଛ ଯେତେ ଅଧିକ ଥାଏ, ସେହି ଅଞ୍ଚଳରେ ବର୍ଷାର ପରିମାଣ ସେତେ ଅଧିକ ହୋଇଥାଏ। ବର୍ଷା ଜଳ କିଛି ବହିଯାଏ ଓ କିଛି ମାଟିରେ ମିଶିଯାଏ, ପୁନଶ୍ଚ ଗଛ ସେହି ଜଳକୁ ଚେର ସାହାଯ୍ୟରେ ପତ୍ରବାଟ ଦେଇ ଆକାଶକୁ ଛାଡ଼ିଥାଏ। ତାହା ମେଘ ସୃଷ୍ଟି କରି ବର୍ଷା କରେ ତଳକୁ ଖସି ପଡ଼େ, ତାହାକୁ ବୃକ୍ଷର ଜଳଚକ୍ର କୁହାଯାଏ। ଏହି ଜଳକୁ ଆମ୍ଭେମାନେ ବ୍ୟବହାର କରି ଦୈନନ୍ଦିନ ସବୁ କାମ କରିଥାଉ। ଆସ ଆହୁରି କିଛି ଜାଣିବା। ବୃକ୍ଷଠାରୁ ଅମ୍ଳଜାନ ଓ ଜଳ ସହିତ ଆହୁରି ଅନେକ ଦରକାରୀ ମୂଲ୍ୟବାନ ଜିନିଷ ଆମ୍ଭେମାନେ ପାଇଥାନ୍ତି। ବିଭିନ୍ନ ରୋଗ ସମୟରେ ବୃକ୍ଷର କେତେକ ଅଂଶକୁ ଔଷଧ ରୂପେ ଗ୍ରହଣ କରି ଆମର ଜୀବନ ରକ୍ଷା କରିଥାନ୍ତି। ମାଟି ଉପରେ ବୃକ୍ଷଲତା ନଥିଲେ ମାଟି ଉର୍ବର ହୁଅନ୍ତା ନାହିଁ, କାରଣ ତାର ଡାଳପତ୍ର ମାଟି ଉପରେ ପଡ଼ିଥାଏ ଏବଂ ତାହା ପଚିସଢ଼ି ମାଟିକୁ ବଳୁଆ କରିଥାଏ। ବର୍ଷା ଜଳରେ ସେହି ମାଟିକୁ ଧୋଇବାରୁ ଗଛ ନିଜେ ରକ୍ଷା କରିଥାଏ। ସେହି ମାଟିରେ ଭଲ ଶସ୍ୟ ଉତ୍ପାଦନ ହୋଇ ଆମମାନଙ୍କର ଖାଦ୍ୟଭାବ ଦୂର କରେ। ମଣିଷ ବଞ୍ଚିବା ପାଇଁ ଯେଉଁ ତିନୋଟି ମୌଳିକ ଉପାଦାନ ଯଥା ଖାଦ୍ୟ ବସ୍ତ୍ର ଓ ବାସଗୃହର ଆବଶ୍ୟକ ହୋଇଥାଏ ତାହା ବୃକ୍ଷଠାରୁ ହିଁ ଆମେ ପାଇଥାଉ। ଏହା ବ୍ୟତୀତ ଆମେ ପ୍ରତିଦିନ ବ୍ୟବହାର କରୁଥିବା ଜିନିଷ ଯଥା ଘରକରଣା ଜିନିଷ, ବହି ଓ ଖାତାପତ୍ର, ଯାନବାହନ ତିଆରି, କଳକାରଖାନା, ଖେଳନା ଆଦି ଅନେକ ଜିନିଷ ତିଆରିରେ ଗଛ ଆମକୁ ସାହାଯ୍ୟ କରିଥାଏ। ଏଣୁ ବୃକ୍ଷକୁ ଆମର ଜୀବନ ବୋଲି କହିଥାଉ। ଗଛର ଏସବୁ ଉପକାରକୁ ଆମେ ଯଦି ନ ଜାଣିଲା ପରି ତାକୁ ନଷ୍ଟ କରିବାରେ ଲାଗିଛନ୍ତି, ଫଳରେ ଆମେ ନିଜେ ନିଜର ସର୍ବନାଶ କରିଚାଲିଛନ୍ତି। ପରିଣାମ ସ୍ୱରୂପ ଅନେକ ସମୟରେ ବାତ୍ୟା ବନ୍ୟାର ସମ୍ମୁଖୀନ ହେବା ସହିତ ଅନେକ ଜୀବନ ନଷ୍ଟ, ଫସଲ ହାନି ଓ ଅଂଶୁଘାତ ଭଳି ବିପଦରେ ପଡ଼ୁଛନ୍ତି। ଗଛ ବା ଜଙ୍ଗଲ ଆମ ପାଇଁ ଏକ ଅମୂଲ୍ୟ ସମ୍ପଦ। ଆମ୍ଭେମାନେ ପ୍ରତିଦିନ ବ୍ୟବହାର କରୁଥିବା ଜିନିଷ ମଧ୍ୟରୁ ପ୍ରାୟ ଶତକଡ଼ା 90% ଜଙ୍ଗଲରୁ ହିଁ ପାଇଥାନ୍ତି। ପତ୍ର, ଫୁଲ, ଫଳ, ଚେର, ଛାଲି, ମହୁ, ଲାଖ, ଝୁଣା ଓ ପଶୁପକ୍ଷୀମାନଙ୍କ ଚମଡ଼ା, ଶିଙ୍ଗ, ଦାନ୍ତ, ନଖ, ମାଂସ, ପର ଆଦି ସଂଗ୍ରହ କରିଥାନ୍ତି। ସେଗୁଡ଼ିକୁ ଆମେମାନେ ସୁଖରେ ଚଳନ୍ତି। ବାୟୁମଣ୍ଡଳରେ ମିଶି ରହିଥିବା ବିଷାକ୍ତ ଧୂଆଁ ଓ ଧୂଳିକଣା ସବୁକୁ ଗଛର ପତ୍ର ଧରି ରଖେ, ଫଳରେ ଆମମାନଙ୍କର ଜୀବନ ବିଭିନ୍ନ ରୋଗରୁ ରକ୍ଷା ପାଇଥାଏ। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଆମ ରାଜ୍ୟରେ ବନ ମହୋତ୍ସବ ପାଳନ କରାଯାଉଛି। କାରଣ ବୃକ୍ଷ ପ୍ରତି ମମତା ଜାଗ୍ରତ କରାଇବା, ଗଛକୁ ଭଲ ପାଇବା, ଗଛର ଉପକାର ବିଷୟରେ ଲୋକମାନଙ୍କୁ ବୁଝାଇବା, ସାଙ୍ଗସାଥୀଙ୍କୁ ବୁଝାଇବା, ନୂତନ ଜଙ୍ଗଲ ସୃଷ୍ଟି କରିବା, ଏଥିପାଇଁ ବନ ବିଭାଗ ତରଫରୁ ମାଗଣାରେ ଚାରା ଗଛ, ସାର ଓ କୀଟନାଶକ ଔଷଧ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି। ବୃକ୍ଷ ହିଁ ଆମର ଜୀବନ, ଏଣୁ ଗଛ ନଷ୍ଟ କରିବା ନାହିଁ। ଗଛଲତାକୁ ଭଲ ପାଇବା, ସ୍ନେହ ମମତା ଦେଇ ଏକ ନୂଆ ପରିବେଶ ସୃଷ୍ଟି କରିବା। ଗଛ ହସିଲେ ଆମେ ହସିବା, ଗଛ ବଞ୍ଚିଲେ ଆମେ ବଞ୍ଚିବା।
0: ଏହି ଯୋଉ ସପ୍ତାହଟିକୁ ସାରା ଦେଶରେ ବନ ମହୋତ୍ସବ ସପ୍ତାହ ଭାବରେ ପାଳନ କରାଯାଉ। ମାଟିଏ କୁ ଗଛଟିଏ ପ୍ରଧାନମନ୍ତ୍ରୀ ପରେ ଡାକରା ଦେଇଛନ୍ତି। ତାଙ୍କ କଥା ରଖିବା, ଗଛଟିଏ ନିହାତି ଲଗେଇବା, ଆଉ ସବୁଠୁ ବଡ କଥା ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା। ପିଲାମାନେ ଏଥର ବାବୁଲାଲ ଭାଇଙ୍କ ଠୁ କବିତାଟିଏ ଶୁଣିବା।

କାର୍ଯ୍ୟକ୍ରମରେ ରିଲେକରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:00। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଉ କିଛି ସମୟ ପରେ ପୂର୍ବାହ୍ନ 10:02 ଶୁଣିବେ ମିଠା ମିଠା ଅନ୍ତରଙ୍ଗ ଆଳାପ ତଥା ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ। ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5:00 ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ଜ୍ୟୋତିଲାଲ ହେମ୍ବ୍ରମ ଏବଂ ସାଥୀ। ଶ୍ରୋତା ମଞ୍ଚ ଏ କାର୍ଯ୍ୟକ୍ରମ ଶୁଣିବେ ଆଜି ରାତି 7:00। ଆଜି ଏଥିରେ ଶୁଣିବେ ଆମର ନିୟମିତ ଶ୍ରୋତା ବାମଦେବ ପୃଷ୍ଟିଙ୍କ ସହ ସାକ୍ଷାତକାର। ରାତି 7:30 ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନଠାରେ ଖେଳାଯିବାକୁ ଥିବା ଆଇସିସି T20 ମହିଳା ବିଶ୍ୱକପ୍ 2026 ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 7:30ରୁ ଖେଳ ଶେଷ ହେବା ଯାଏ। ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମର ସୂଚନା।

ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:02। ପ୍ରଚାର କରୁଛୁ ମିଠା ମିଠା ଅନ୍ତରଙ୍ଗ ଆଳାପ ତଥା ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ଅଛନ୍ତି ଭାସ୍କର ଚନ୍ଦ୍ର ମିଶ୍ର।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ ଆକାଶବାଣୀ, ନମସ୍କାର ଆଜ୍ଞା।
0: ନମସ୍କାର।
1: ମହନ୍ତ ପଲେଇ କହୁଛି
0: ମହାନ୍ତ ପଲେଇ
1: ଆଜ୍ଞା।
0: କେଉଁ ସ୍ଥାନରୁ ଟେଲିଫୋନ୍ କରିଛନ୍ତି, କେଉଁ ଜାଗାରୁ?
1: ଅହରା
0: ଆମ
1: ଆଜ୍ଞା
0: କେନ୍ଦୁଝର ଜିଲ୍ଲାର ଅହରାରୁ ଆପଣ ଟେଲିଫୋନ୍
1: ଆଜ୍ଞା ଆଜ୍ଞା
0: କରିଛନ୍ତି,
1: ଆଜ୍ଞା
0: କ'ଣ କରୁଛନ୍ତି ଭାଇ ଆପଣ?
1: ଆଜ୍ଞା, ଦୋକାନ କରିକି ଅଛି ଦୋକାନରେ
0: ନିଜ ଘର
1: ଆଜ୍ଞା
0: ପାଖରେ
1: ଆଜ୍ଞା, ଗ୍ରୋସରୀ ଦୋକାନ ଆଉ ଅନଲାଇନ୍ ଦୋକାନ ବି ଆଜ୍ଞା ଆଡ଼୍ ଅଛି ସେଥିରେ।
0: ଏବେ ଆପଣ ଟିକେ ଚଲାଚଲି କରୁଛନ୍ତି କି?
1: ଠିଆ ହେଇଛି ଆଜ୍ଞା ଦୋକାନ ସାମ୍ନାରେ,
0: ଆପଣଙ୍କର କଣ୍ଠସ୍ୱର ଟିକେ ଅପ୍ ଡାଉନ୍ ଶୁଭିଲା, ମୁଁ ସେଥିପାଇଁ କହିଲି।
1: ପାଖରେ ସାମ୍ନାରେ ପ୍ଲାଣ୍ଟ ଆସିବ ଆଜ୍ଞା, ଆବାଜ ହେଉଛି
0: ଆଚ୍ଛା, ପାଖରେ ଆପଣଙ୍କର କି ପ୍ଲାଣ୍ଟ ଅଛି?
1: ଷ୍ଟିଲ୍ ପ୍ଲାଣ୍ଟ ଆଜ୍ଞା, 3 ମେଟାଲିକ୍ ଲିମିଟେଡ୍।
0: ଶ୍ରୀ ମେଟାଲିକ ଲିମିଟେଡ୍, ଯେହେତୁ ଆପଣଙ୍କ ଅଞ୍ଚଳରେ ପ୍ଲାଣ୍ଟ ରହିଛି, ଆପଣଙ୍କ ଅଞ୍ଚଳର କିଛି ଯୁବକଙ୍କୁ ସେଠି ନିଯୁକ୍ତି ମିଳିଛି କି ନାହିଁ?
1: ଆଜ୍ଞା, ପାଖଆଖ ଲୋକର ସମସ୍ତେ ଡ୍ୟୁଟି କରନ୍ତି,
0: ନିଯୁକ୍ତି
1: ଦୂରରେ ବି ଅଛନ୍ତି କିନ୍ତୁ ପାଖଆଖ ଲୋକ ତ ସମସ୍ତେ ଟ୍ରାଏ କରନ୍ତି।
0: ପ୍ରାୟ କରୁଛନ୍ତି ନାହିଁ, ଆପଣଙ୍କୁ ବହୁତ ରୋଜଗାରର ସୁଯୋଗ ଦେଇଛି।
1: ଆଜ୍ଞା ଆଜ୍ଞା,
0: ବେଳେବେଳେ ଅଭିଯୋଗ ହୁଏ ଯେ ଯୁବକମାନଙ୍କୁ ବା ସ୍ଥାନୀୟ ବାସିନ୍ଦାକୁ ନିଯୁକ୍ତିର ସୁଯୋଗ ଦିଏ ନାହିଁ ବୋଲି, କିନ୍ତୁ ଆପଣଙ୍କ ଅଞ୍ଚଳର କଥା ଶୁଣିକି ତ ଆମକୁ ବହୁତ ଖୁସି ଲାଗିଲା।
1: ସମସ୍ତେ ତ ଏଇଆ କମ୍ପାନୀରେ କରିପାରିବେନି, ଯାହାକୁ ଯେମିତି ମିଳିଲା କିଏ କଣ୍ଟ୍ରାକ୍ଚୁଆଲ କରୁଛନ୍ତି, କାହାକୁ କମ୍ପାନୀ ଥ୍ରୋରୁ ମିଳୁଛି, କରୁଛି
0: ଆପଣଙ୍କ ଅଞ୍ଚଳର ତ ଯେମିତି ହେଉଛି ନିଯୁକ୍ତି ମିଳିଛି, ଆଉ କ'ଣ ଅଛି
1: ଆଜ୍ଞା
0: ଅସୁବିଧା?
1: ଆଜ୍ଞା ଆଜ୍ଞା।
0: ଜାଣିକି ବହୁତ ଖୁସି ଲାଗିଲା। କୁହନ୍ତୁ, କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ହିନ୍ଦୀ ଫିଲ୍ମ ଆଜ୍ଞା, ହ୍ୟାଲୋ ବ୍ରଦର ଟାଇଟଲ୍ ସଙ୍ଗ୍ ପଡ଼ିବେ।
0: ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ।
1: ଆଜ୍ଞା, ଉଗ୍ରେଶନ ପଟେଲ କହୁଛି ଆଜ୍ଞା, ଟାଙ୍ଗୁରୁପଦ ବଲାଙ୍ଗୀର ଜିଲ୍ଲାରୁ।
0: ଆଜ୍ଞା ଉଗ୍ରେଶନ ଭାଇ, ବହୁତ ଦିନ ପରେ ଆପଣ ଟେଲିଫୋନ କରିଛନ୍ତି।
1: ଆଜ୍ଞା,
0: ବର୍ଷା ହଉଛି କି ଆପଣଙ୍କ ଅଞ୍ଚଳରେ?
1: ନାଇଁ ନାଇଁ, ପବନ ବହୁଛି ଆଜ୍ଞା।
0: ପବନ ବହୁଛି?
1: ହଁ, ପବନ ବହୁଛି, ସେ ଯେପରି ଶବ୍ଦ ଯାଉଥିବ। ଆଉ ମୁଁ ବିଲରେ ହିଁ ଅଛି ଆଜ୍ଞା, ସେଥିପାଇଁ ପାଖରେ କିଛି ଘର ନାହିଁ।

0: ବାଡ଼ିଟି ଖାଉଛି କଣ କରିବା, ଏଇଟା ଟିକେ ଚାଷୀଙ୍କ ପାଇଁ ଟିକେ ସମସ୍ୟା। ମାନେ ଧାନଟା ଉଠିଥିଲେ କଣ ହବ କି ସେ ଯୋଉ ପଇସାଟା ପଡିଥାଏ ସେ ପଇସାରେ ଆମେ ଋଣ ଦେଇଥାଉ ପରବର୍ତ୍ତୀ ଚାଷ ପାଇଁ ସାର ବିହନ ତା ପାଇଁ କିଛି ପ୍ରସ୍ତୁତି ଚାଲିଥାଏ। ଯେହେତୁ ମଣ୍ଡିରୁ ଧାନ ଉଠୁନି ତ ପୁଣି ସେ ଆମକୁ ଧାର କରିବାକୁ ପଡୁଛି ଟିକେ।
1: ଆଚ୍ଛା, କେତେ ଟଙ୍କା ତଥାପି ଆପଣ ପାଇବେ?
0: ଆମର 2 ଲକ୍ଷ ଉପରେ ହୁଏ ଆଜ୍ଞା, ପାଖାପାଖି 60-70 କିମ୍ବା 80 କୁଇଣ୍ଟାଲ ଧାନ ହୁଏ ଆମର।
1: ଆଚ୍ଛା, ଏଇ ରବି ଋତୁର ଧାନରେ ଆପଣ 2 ଲକ୍ଷ ପାଖାପାଖି ଟଙ୍କା ପାଇବେ
0: ଆଜ୍ଞା। ବର୍ତ୍ତମାନ କଣ କି ଆଜ୍ଞା, ସବୁଦିନ ଦେଖନ୍ତୁ ରେଟ୍ ବଢ଼ିଲା, ଏଥର ତ ଆମ ସାରର ରେଟ୍ ମଧ୍ୟ ବଢିଯାଇଛି, ତ ସେ ସବୁକୁ ମେଣ୍ଟେନ୍ସ କରିବା ପାଇଁ ନିହାତି ହାତ ଟିକେ ଦରକାର ଥାଏ ପଇସା। ଆମେ ଯୋଉ ବ୍ୟାଙ୍କରୁ ଋଣ ଆଣୁଛୁ କି କାହା ସହ ଧାର କରଜା ଆଣୁଛୁ ଲୋକଙ୍କଠୁ, ସେ ତ ଆଉ ଦବନି ନା ଆଜ୍ଞା, ଆଉ ଋଣ ନସିଲେ ତ ଆଉ ପଇସା ଦବନି। ବହୁତ ପରିମାଣରେ ଧାନ ମଧ୍ୟ ହଉଛି ବର୍ତ୍ତମାନ, ରବି ଋତୁରେ ମଧ୍ୟ ଲୋକେ ବହୁତ ଚାଷ କଲେଣି, ତ ଧାନ ଅଧିକ ହେଲା ଦିନ ସେତେବେଳେ ଧାନ ମଧ୍ୟ ଉଠି ପାରୁନି ଯାଇପାରୁନି, ତ ଚାଷୀ ତ ଏଇଟା ଟିକେ ଅସୁବିଧା ରହିଯାଉଛି।
1: ଧାନ ଚାଷ ଛାଡିକିରି ପରିବା
0: ସବୁ ଜିନିଷ କରିହବ, କିନ୍ତୁ ତା ପାଇଁ କଣ କି ସୁବିଧା ଦରକାର, ସୁଯୋଗ ଦରକାର, ଲୋକବଳ ଦରକାର, ସବୁ ଜିନିଷ ତମେ ଅଲଗା ଅଲଗା।
1: ଲୋକବଳ ତ ଆପଣଙ୍କ ଅଞ୍ଚଳରେ କମ ହବାର ନୁହେଁ
0: ଆଜ୍ଞା, ଏଇଟା ଆପଣ ଯୋଉ କହୁଛନ୍ତି ଏଇଟା ପ୍ରାୟତଃ କମ ହେଲେଣି ଆଜ୍ଞା। ଆମେ ଯୋଉ ସହରରେ ଦେଖିବା କିମ୍ବା ଗ୍ରାମାଞ୍ଚଳରେ ଦେଖିବା ବହୁତ କମ ହେଲେଣି, ଲୋକବଳ ଆଉ ମିଳୁନାହାନ୍ତି ଆଜ୍ଞା, ସେମାନେ ଲାଜ କରୁଛନ୍ତି କାମ କରିବା ପାଇଁ, ଆଉ ସେମାନେ ବାହାର ଅଞ୍ଚଳକୁ ପଳାଉଛନ୍ତି କିମ୍ବା ଘରେ ଯୋଉମାନେ ଅଛନ୍ତି ସେମାନେ ବି ଯିବା ପାଇଁ ଆସୁନାହାନ୍ତି।
1: ଚାଷବାସ କରିବା ପାଇଁ ଇଚ୍ଛା ନାହିଁ।
0: ରୁଆ ରଖୁଛୁ ଆଜ୍ଞା, ଧାନ ଯଦି ଆମେ ରୁଆ ରଖୁଛେ ତ ତାହା ପାଇଁ କଣ କି ପ୍ରାୟତଃ ମହିଳାମାନେ ଝିଅ ପିଲାମାନେ ତାକୁ ରୁହନ୍ତି, ତ ସେ ମହିଲାମାନେ କଣ ମହିଳାମାନେ ଭାବୁଛନ୍ତି କିନ୍ତୁ ଝିଅ ପିଲାକୁ କଣ ରୁଜଉଛନ୍ତି, ସେମାନେ ଲାଜ କରୁଛନ୍ତି। ବର୍ତ୍ତମାନ ଯୋଉ ସୋସିଆଲ ମିଡ଼ିଆ ମାନେ ମୁଁ ତ ଦେଖୁଛି ଆଜ୍ଞା, ଯୋଉ ଝିଅମାନେ ପୂର୍ବରୁ କାମ କରୁଥିଲେ ବିଲବାଡ଼ିରେ ସେ ଝିଅମାନେ କାମ କରୁନାହାନ୍ତି, ସେମାନେ ମୋବାଇଲ ଟିକଟାକ୍ କରିକି ଚଳୁଛନ୍ତି, ସେଟା ଲାଜ କରୁଛନ୍ତି ଆଜ୍ଞା, ସେମାନେ ଆଉ ମିଳୁନାହାନ୍ତି ସେମିତି।
1: ବୈଜ୍ଞାନିକ ପଦ୍ଧତିରେ କାମ ହେଇପାରିବନି ରୁଆ କାମ?
0: ବୈଜ୍ଞାନିକ ପଦ୍ଧତିରେ ହେଇପାରୁଛି ଆଜ୍ଞା, କିନ୍ତୁ ସେଟା ସବୁ ଚାଷୀଙ୍କ ପାଖରେ ତ ପହଞ୍ଚି ପାରୁନି।
1: ଠିକ ଅଛି ଭାଇ, ବହୁତ ସବୁ ଆପଣଙ୍କ ସହିତ ମୁଁ କଥା ହେଲି, ଚାଷର ଚିତ୍ର ଗୋଟେ ଆପଣଙ୍କ ଅଞ୍ଚଳର ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ପାଇଲୁ। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
0: ଗୀତଟା ଶୁଣିଦେବେ ଆଜ୍ଞା ଆପଣ, ତୁ ଫେରେ ଆଉ ମୁଝିକୁ ସତାଉ, ଏଇଟା ହିନ୍ଦୀ ମୁଭି ଆବାରାବନ।

0: ହ୍ୟାଲୋ ଆକାଶବାଣୀ ସାର୍,
1: କେମିତି ଅଛନ୍ତି ସାର୍?
0: ନମସ୍କାର
1: ନମସ୍କାର ଆଜ୍ଞା।
0: ମୁଁ କାଳିଚରଣ ମୁର୍ମୁ ରାଜବନ୍ଧୁରୁ କହୁଛି ଆଜ୍ଞା।
1: ଆଜ୍ଞା କାଳୀ ଭାଇ, ଆପଣ ତ ଗତ ସପ୍ତାହରେ ଆମ ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଥିଲେ, ଆଜି କ'ଣ ଆଉ ଅଲଗା କଥା ଟିକେ କହିବେ କୁହନ୍ତୁ।
0: ଆଜ୍ଞା, ଚାଷବାସ ତ ଆରାମ ହେଇନି, କୁଣିଆ ଆସିଛନ୍ତି ରାଇରଙ୍ଗପୁର ସାଇଡ଼ର,
1: ଆଜ୍ଞା ଆଜ୍ଞା,
0: ଆଉ ସେମାନଙ୍କୁ ଖାଇ ପିଇ ଟିକେ ଆମ ନିକଟସ୍ଥ ପବିତ୍ର ଜାଗାକୁ ବୁଲେଇ ନେବା ଆଜ୍ଞା।
1: ଆପଣ ଏଇ ନିକଟସ୍ଥ ପବିତ୍ର ଜାଗା ସବୁ କୋଉଠିକି କୋଉଠିକି ବୁଲେଇ ନେବେ ଟିକେ କହିଦିଅନ୍ତୁ।
0: ଆଜ୍ଞା, ମା ତାରିଣୀଙ୍କର ପୀଠ ଘଟଗାଁ ଯିବ ଗାଡି, ସେଠି ଦର୍ଶନ କରିବା, ସିଆଡୁ ଫେରିଲା ପରେ ବଡ଼ଦାଣ୍ଡ ପ୍ରଭୁ ଜଗନ୍ନାଥଙ୍କୁ ଟିକେ ଦର୍ଶନ କରିକିନା ଫେରିବା।
1: ଏବେ ତ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ହେଇପାରିବନି, ଅଣସର ଘରେ ଠାକୁର ଅଛନ୍ତି।
0: ତାହେଲେ ଏଇଠି ଟିକେ ସୀତାବିନ୍ଦି ଟିକେ ପଶିଯିବା ରାସ୍ତା କଡ଼ରେ, ଆଉ ହେଠି ଦର୍ଶନ କରିକିନା ପଳେଇ ଆସିଲେ ପୁରା ସାନ ଘାଗରା ବଡ଼ ଘାଗରା ଆଡ଼େ ବୁଲି।
1: ଆଜ୍ଞା ଆଜ୍ଞା, ଏବେ ତ ସବୁ ଜାଗାକୁ ପର୍ସନାଲ ଗାଡ଼ି କରିକି ଯିବାର କିଛି ଆବଶ୍ୟକତା ନାହିଁ, ସବୁଆଡ଼େ ଆମର ଗାଡ଼ି ଚାଲିଛି।
0: ନାଇଁ ଆଜ୍ଞା, ଘରେ ଗାଡ଼ି ଅଛି,
1: ଗାଡ଼ି ନେଇକି ଯାଉଛନ୍ତି ଆପଣ, ଠିକ୍ ଅଛି, କିନ୍ତୁ ଆମର ସବୁଆଡ଼େ ଏବେ ଗାଡ଼ି ଚାଲିଲାଣି, ଆପଣ ଯୋଉ ଯୋଉ ସ୍ଥାନକୁ ଯିବେ ବୁଲିବା।
0: ଆମ ଆମ ବସ୍ ମଧ୍ୟ ଯିବା ଆସିବା କରୁଛି, ତାପରେ ଘରୋଇ ବସ୍ ସଂସ୍ଥା ମଧ୍ୟ ଚାଲିଛି।
1: ଆଜ୍ଞା ଆଜ୍ଞା, ଆମ ବସ୍ରେ କେନ୍ଦୁଝର ସହରାଞ୍ଚଳରେ ଯେତିକି ଦର୍ଶନୀୟ ସ୍ଥାନ ବି ବୁଲି ପାରିବେ, ସିଦ୍ଧ ମଠ ବୁଲି ପାରିବେ, ସାନ ଘାଗରା ବଡ଼ ଘାଗରା ବୁଲି ପାରିବେ, ବଳଦେବ ଜୀଉଙ୍କ ମନ୍ଦିର ବି ବୁଲି ପାରିବେ, ପାଖ ଆଖ ଯାହା ଅଛି ସବୁ ବୁଲି ପାରିବେ। ତେଣୁ ଏବେ
0: ପ୍ରଭୁ ତ ଯଦି ଅଣସର ଘରେ ଅଛନ୍ତି ଦେଖା ନ ଦେବେ, ତାହେଲେ ପ୍ରଭୁଙ୍କର ଜାଗା ହେଲେ ପବିତ୍ର ଜାଗା ଦର୍ଶନ କଲେ ମଧ୍ୟ ପ୍ରଭୁ ଦେଖା ଦେଇପାରିବେ ଆଜ୍ଞା, ମନ ଯଦି ଚେଙ୍ଗା ଥିବ।
1: ଆଜ୍ଞା ଆଜ୍ଞା, ଠିକ ଆପଣ କହୁଛନ୍ତି, ସେଇ ପ୍ରଭୁ ସମସ୍ତଙ୍କୁ ଆଶିଷ ପ୍ରଦାନ କରନ୍ତି, ସେଇ ପ୍ରଭୁ ଙ୍କର ମାଟି ବଡ଼ ଦାଣ୍ଡରେ ବି ଆପଣ ଯଦି ପାଦ ରଖିବେ ତାହେଲେ ଆପଣ ଆଶିଷ ଲାଭ କରିପାରିବେ, ପୁଣ୍ୟ ଲାଭ କରିପାରିବେ। ତେଣୁ ଆପଣ ଠାକୁରଙ୍କର ସିଧାସଳଖ ଦର୍ଶନ ନହେଲେ ବି ଆପଣ ସେ ପବିତ୍ର ମାଟିରେ ପାଦ ରଖନ୍ତୁ, ମନ୍ଦିର ପରିସର ବି ଆପଣ ବୁଲି ପାରିବେ। ଠାକୁର ନେଇଥିଲେ, ଠିକ କହୁଛନ୍ତି ଆପଣ,
0: ଭକ୍ତି ଥିଲେ ସବୁ କିଛି ଆଜ୍ଞା ଶକ୍ତି ମିଳିପାରିବ।
1: ଆଜ୍ଞା, ଭକ୍ତି ଥିଲା ବୋଲି ଦାସିଆ ବାଉରି ନଡ଼ିଆ ଦେଇପାରିଲେ, କାଳ କାଳକୁ ସେଇ କଥା ରହିଯାଇଛି। ଏମିତି ଆପଣ ବି ସେଇ ପ୍ରଭୁଙ୍କର ଆଶିଷ ଲାଭ କରନ୍ତୁ, ଆପଣଙ୍କର ଭକ୍ତିଭାବ ସେମିତି ପ୍ରକଟ କରନ୍ତୁ ଯାହା କାଳ କାଳକୁ ଆପଣଙ୍କ କଥା ବି ରହିବ ଏଇ ଦୁନିଆରେ।
0: ଆଜ୍ଞା, ଗୀତ ଶୁଣନ୍ତୁ।
1: କହନ୍ତୁ ଆଜ୍ଞା।
0: ଭଜନ ଗୋଟେ ଦେବେ, ସେମିତି ତ ମନେ ପଡ଼ୁନି, ଆପଣଙ୍କ ପସନ୍ଦରୁ ଯୋଉଟା ଠିକ ହବ ସେଇଟା।
1: ଆଜ୍ଞା, ଜଗନ୍ନାଥଙ୍କର ଆମେ ଏଇ ଭଜନଟି ଆମ ପସନ୍ଦରେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ମୁଁ ଗରିବ ଖାନ କହୁଥିଲି କଟକରୁ।
0: ଗରିବ ଭାଇ କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ ଅଛି, ଆପଣମାନେ କେମିତି ଅଛନ୍ତି?
0: ଆମେ ବି ବହୁତ ଭଲରେ ଅଛୁ। ଆମର ରେକର୍ଡିଂ ଟିମ୍ର ସବୁ ସଦସ୍ୟମାନେ ବି ଖୁବ୍ ଭଲରେ ଅଛନ୍ତି। ଆପଣ ତ ଆମ ସହିତ ଏଇ କିଛି ସପ୍ତାହ ପୂର୍ବରୁ କଥା ହେଇଥିଲେ, କାର୍ଯ୍ୟକ୍ରମ ଶୁଣିଲେ କି ନାହିଁ?
1: ନାଇଁ ଶୁଣିପାରିଲିନି, କାହିଁକି ମିଶ କହିଲି?
0: କାହିଁକି ଶୁଣି ପାରିଲେ ନାହିଁ? ଟାଇମ୍ ହେଲା ନାହିଁ ନା, ମନେ ରହିଲା ନାହିଁ?
1: ଭୁଲିଯାଏ ଆଉ।
0: ଆଜ୍ଞା, ବହୁତ ଶ୍ରୋତାବନ୍ଧୁ ମାନେ ଆପଣଙ୍କ ପରି କାର୍ଯ୍ୟକ୍ରମକୁ ଟେଲିଫୋନ୍ କରୁଛନ୍ତି କିନ୍ତୁ କାର୍ଯ୍ୟକ୍ରମ ଶୁଣୁନାହାନ୍ତି, ଏଇ କଥା ଆମକୁ ବହୁତ ବ୍ୟଥିତ କରୁଛି। ଆଉ ଆପଣଙ୍କ ସହିତ ଆପଣ ଆମର କାର୍ଯ୍ୟକ୍ରମକୁ ଯେଉଁଦିନ ଟେଲିଫୋନ୍ କରୁଛନ୍ତି ସେଇ ସପ୍ତାହ ପାଇଁ ଆପଣ କାର୍ଯ୍ୟକ୍ରମକୁ ଶୁଣିଲେ ଭଲ ହୁଅନ୍ତା। ଆମେ ଅନେକ ଶ୍ରୋତାବନ୍ଧୁମାନଙ୍କୁ ପରେ ଯେତେବେଳେ ଟେଲିଫୋନ୍ କରନ୍ତି ଆମେ ତାଙ୍କ ସହିତ କଥା ହଉ ଏବଂ ପଚାରୁ ଆପଣ ଟେଲିଫୋନ୍ କରିଥିଲେ ଗତ ସପ୍ତାହ। ଆଜ୍ଞା, ଆପରେ ଆପଣ ଶୁଣିବେ। ମୁଁ ଆପଣଙ୍କୁ ପୁଣି ଥରେ ଅନୁରୋଧ କରିବି, ଆପଣ ଆଜି ଯେଉଁ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି, ରବିବାର ଦିନ 10:02 ସକାଳ ରାତି 10:00 ମଧ୍ୟ ବାଜୁଛି। ଆଜ୍ଞା ଆଜ୍ଞା, ଠିକ୍ ଅଛି। ଆପଣ ଏହି ସପ୍ତାହରେ କାର୍ଯ୍ୟକ୍ରମକୁ ଶୁଣିବେ, ଆମର ଅନୁରୋଧ ରହିଲା। ଆଜି କହନ୍ତୁ କେଉଁ ଗୀତ ଶୁଣିବେ କାର୍ଯ୍ୟକ୍ରମରେ?
1: ଦେଖନ୍ତୁ, ଆପଣଙ୍କ ପସନ୍ଦ ଗୋଟେ ଗୀତ ବଜେଇ ଦିଅନ୍ତୁ। କାହିଁକି ନା ମୁଁ ବହୁତ ଜାଗାରେ ଶୁଣେ, ହିନ୍ଦୀ ଗୀତ ହଉ ଓଡିଆ ଗୀତ ହଉ, ବଢିଆ ବଢିଆ ଗୀତ ସବୁ ବାଜେ, ତ ଆପଣଙ୍କ ପସନ୍ଦରୁ ଦେଇ ଦିଅନ୍ତୁ ଗୋଟେ ଗୀତ, ମତେ ବହୁତ ଖୁସି ଲାଗିବ।
0: ଠିକ୍ ଅଛି,
1: ଭଜନ ଓଡିଆ ଗୀତ ସବୁ ଶୁଣେ, ଭଜନ ଦେଇ ଦେବେ।
0: ଠିକ୍ ଅଛି।

0: ହ୍ୟାଲୋ ଆକାଶବାଣୀ,
1: ହଁ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ଶାନ୍ତନୁ କଟା କହୁଛି, ହରିଓମ ନଗର ଗୋବିନ୍ଦ ତୋଳା ସମ୍ବଲପୁରରୁ।
0: ଆଜ୍ଞା ଆଜ୍ଞା, ଆପଣ ହସରୁ ଯେତେବେଳେ ଆରମ୍ଭ କଲେ ମୁଁ ଜାଣିପାରିଲି। କେମିତି ଅଛନ୍ତି ଆଜ୍ଞା?
1: ହଁ, ଭଲ ଅଛି ଆଜ୍ଞା।
0: ଆଜ୍ଞା, ଦୋକାନରେ କି ଘରେ?
1: ନା ଆଜ୍ଞା, ଦୋକାନରେ ଅଛି।
0: ଦୋକାନରେ ଅଛନ୍ତି।
1: ହଁ,
0: ରାତି ବେପାର ତୁଳନାରେ ଆପଣଙ୍କ ସକାଳ ବେପାର ଟିକେ ଅଧିକା ଥାଏ।
1: ହଁ, ସକାଳ ଭଲ ଥାଏ।
0: ଆଉ କଣ ଖବର କହନ୍ତୁ ଆପଣଙ୍କ ଅଞ୍ଚଳର?
1: ହଁ, ସବୁ ଠିକ ଅଛି ଆଜ୍ଞା। ବର୍ଷା ତ କାଲି ହେଇଛି, ମାନେ ଟିକେ ସନ୍ତୋଷଜନକ ହେଇଛି ବର୍ଷା।
0: ସନ୍ତୋଷଜନକ ବର୍ଷା ହେଇଥିପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ରହିଛି। ବଲାଙ୍ଗୀର ବରଗଡ଼ ଅଞ୍ଚଳର ବି ଶ୍ରୋତାବନ୍ଧୁମାନେ ଟେଲିଫୋନ୍ କରୁଛନ୍ତି, ଆମ ଅଞ୍ଚଳରେ ଚାଷ କାମ ଆରମ୍ଭ ହେଇଗଲାଣି, ବର୍ଷା ହେଇଛି।
1: ଆଜ୍ଞା ଆଜ୍ଞା,
0: ବର୍ଷା ହେଲେ ସବୁଆଡ଼କୁ ଭଲ।
1: ଚାଷୀମାନଙ୍କ ପାଇଁ ଆମର ବି ଦୋକାନ ଚାଲିବ।
0: ଆଜ୍ଞା ଆଜ୍ଞା, ବର୍ଷା ଦିନଟା ସିଜିନ୍, ଦୋକାନରେ ସବୁ ସିଜିନ୍ ରହିଛି, କେଉଁ ସିଜିନ୍ରେ ଅଧିକା ବେପାର ହେବ?
1: ବର୍ଷା ଦିନ ଟିକେ ବେଶୀ ହୁଏ, ମାନେ ସେ ଧାନ ଏସବୁରେ।
0: ଆଜ୍ଞା,
1: ମୋର ସବୁବେଳେ ଚାଲେ, ମୋର ତ ଭେଜିଟେବୁଲ ବି ବେପାର ବି ଚାଲେ।
0: ଆଜ୍ଞା ଆଜ୍ଞା, ହେଲେ ବି ଟିକେ ଅଧିକା। ଆଉ ଯେମିତି ଆଇସ୍କ୍ରିମ୍ ବେପାରଟା ଖରାଦିନରେ ଅଧିକା ହେବ, ନିହାତି ହେବ। ବର୍ଷା ଦିନେ ଶୀତ ଦିନେ ଟିକେ କମ୍ ହେବ, ଯଦିଓ ହେଉଛି କିନ୍ତୁ କମ୍ ହେବ ନା। ବର୍ଷା ଦିନେ ସିମେଣ୍ଟ ବେପାର ଡାଉନ୍ ପଡ଼ିବ, ଖରାଦିନେ ଉପରକୁ ଯିବ, ସେମିତି ଆଉ। ସେଥିପାଇଁ ଆମର ଗୋଟେ ବର୍ଷ ଭିତରେ ଲାଭ କ୍ଷତିର ହିସାବ କରାଯାଏ। ଠିକ୍ ଅଛି ଆଜ୍ଞା, କୁହନ୍ତୁ କେଉଁ ଗୀତ ଶୁଣିବେ?
1: ଆଜି ଶୁଣିଲେ କଥା, ଯେତେବେଳେ ଯୋଉ ସୀମା ଜବ ଭି ୟେ ଦିଲ ଉଦାସ ହୋତା ହେ ଜାନେ କୌନ ଆସ ପାସ ହୋତା ହେ। ଆଖେ ପାଖେ କିଏ ଥାଏ? ଆକାଶବାଣୀ ଥାଏ।
0: ଆଚ୍ଛା ଆଚ୍ଛା, ବହୁତ ବଢ଼ିଆ। ଆପଣଙ୍କ ତ ଗୀତ ସିଲେକ୍ସନ୍ ବହୁତ ବଢ଼ିଆ ମୁଁ ଅନୁଭବ କରେ, ଶ୍ରୋତାବନ୍ଧୁମାନେ ବି ସେଇ କଥାଟି ଆପଣଙ୍କ ପାଖରୁ ଅନୁଭବ କରୁଥିବେ, ମୋ ଭଳି ତାଙ୍କର ବି ଅନୁଭବ ରହୁଥିବ। ଠିକ୍ ଅଛି
1: 90 ବର୍ଷ ହେଇଗଲା ନା ଆକାଶବାଣୀ ତ।
0: ଆଜ୍ଞା, 90 ବର୍ଷ ଆକାଶବାଣୀର ହେଇଛି, ଆପଣ ତ କହିଛନ୍ତି କାର୍ଯ୍ୟକ୍ରମ ମାଧ୍ୟମରେ। ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା।
1: ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି ଆଜ୍ଞା।
0: କେମିତି ଅଛନ୍ତି ଆଜ୍ଞା?
1: ମୁଁ ଭଲ ଅଛି ଆଜ୍ଞା, ଆଉ ସବୁ ଭଲ ଅଛି। ବର୍ତ୍ତମାନ ବର୍ଷା ବର୍ଷି ସବୁ ଆରମ୍ଭ ହେଇଗଲା, ଯେତେ ଗରମ ହଉଥିଲା ଖରା ହଉଥିଲା, ବହୁତ ବର୍ଷା ଏବେ ଲାଗିଲା, 2-3 ଦିନ ହେଲା। ତାପରେ ଚାଷ କାମ ବି ସବୁ ଆରମ୍ଭ ହେଇଗଲା ସମସ୍ତଙ୍କର, ତ ସବୁ ଭଲ ଅଛି ଆଜ୍ଞା।
0: ଆପଣ ଚାଷ କାମରେ କିଛି ଭାଗ ନେଉନାହାନ୍ତି ନା ନେଉଛନ୍ତି?
1: ନାଇଁ, ଆମ ତ ଚାଷ କାମ ତ ଆମ ଘରେ ବି କରନ୍ତିନି, ଭାଇମାନେ ତ ବାହାରେ କାମ କରନ୍ତି, ଚାକିରି କରନ୍ତି, ତ ଆମ ଚାଷ କାମ ଆମେ ସେ ଭାଗ ଚାଷୀ ସବୁ କରୁଛି ଆଜ୍ଞା।
0: ଭାଗ ଚାଷୀ ସବୁ କରିକି ଦେଇ ଦିଅନ୍ତି, ଆପଣ ଘରେ ବସିକି ପାଇଯାଆନ୍ତି ଆଉ।
1: ହଁ ଆଜ୍ଞା,
0: ଯୋଉଠି ଆପଣଙ୍କର ଚାଷ ଜମି ରହିଛି ସେଠିକି ଆପଣ ଯାଆନ୍ତି ନା ଯାଆନ୍ତିନି କେବେ କେବେ?
1: ହଁ ଯାଆନ୍ତି, ଭାଇମାନେ ଯାଆନ୍ତି। ଆମେ ଆଉ କୋଉଠି ଯାଉଛୁ କି, ଆମ ଗାଁ ଠାରୁ ପାଖ ଗାଁରେ ଅଛି, ଗାଁରେ ନାହିଁ ଆଜ୍ଞା।
0: ପାଖ ଗାଁ କେତେ ଦୂର ଆପଣଙ୍କ ଜମି?
1: ହଁ ହେଇଯିବ ଆଜ୍ଞା, 4-5 କିଲୋମିଟର।
0: ଆଚ୍ଛା, ବରଗଡ଼ ସହରରେ ଆପଣଙ୍କ ଘର ନା?
1: ନାଇଁ ନାଇଁ ଆଜ୍ଞା, ସହରରେ ନାଇଁ, ବରଗଡ଼ ସହର ଠାରୁ ଆଉ ଗୋଟେ ଗାଁ କଟାପାଲି ଆମ ଗାଁ, ଆମ ଗାଁରୁ ବରଗଡ଼ 8 କିଲୋମିଟର ଆଜ୍ଞା।
0: ବରଗଡ଼ ତ ପୁରା ଧାନ ଚାଷ ଜାଗା ଆଉ।
1: ହଁ ଆମ ତ ବରଗଡ଼ ଭାତ ହାଣ୍ଡି କୁହନ୍ତି ଆଜ୍ଞା, ବରଗଡ଼କୁ ଚାଷୀ ବହୁତ ଚାଷୀ, ପୁରା ମୁଖ୍ୟ ଚାଷ ଆମର ଧାନ ହଉଛି। ଆଉ ବଡ଼ କେନାଲ ଯାଇଛି ଆଜ୍ଞା, ମୁଖ୍ୟ କେନାଲ ଯାଇଛି ଆମର, ଚାଷର କିଛି ଅସୁବିଧା ନାହିଁ, ପାଣି ତ ପୁରା ସଫିସିଏଣ୍ଟ ପାଣି। ତ ଏବେ ପାଣି କମ କହିଥିଲା, ଧାନ ଯେତେବେଳେ ଅମଲ ହେଲା ପାଣି କମ କରିଥିଲା, ଏବେ ପାଣି ଛାଡ଼ିଲାଣି କେନାଲରେ, ତ ଚାଷ କାମ ସବୁ ଆରମ୍ଭ କରିଦେଲାଣି।
0: ଏପଟେ କେନାଲରେ ପାଣି ଚାଲିଲାଣି, ସେପଟେ ଆକାଶରୁ ଇନ୍ଦ୍ର ରାଜା ବର୍ଷା କଲେଣି, ସବୁଆଡୁ ସୁବିଧା ହେଇଗଲାଣି, ଚାଷ କାମ ଆଗେଇ ଚାଲିବ।
1: ତାପରେ ଆଜ୍ଞା ବର୍ଷା ବି ହେଇଗଲା, ତାପରେ ଚାଷ କାମ ହେଲା, ତାପରେ ଭଗବାନଙ୍କର ବି ତାଙ୍କର ଦେବସ୍ନାନ ପୂର୍ଣ୍ଣିମା ସରିଗଲା, ବର୍ତ୍ତମାନ ସେ ଅଣସର ଘରେ ରହିଲେ, ତାପରେ ସେ ସମସ୍ତଙ୍କ ଭକ୍ତମାନଙ୍କୁ ଦର୍ଶନ ଦେବେ ରଥାରୂଢ ହେଇକି ଶ୍ରୀଚା ରଥଯାତ୍ରାରେ, ତ ସମସ୍ତେ ଅପେକ୍ଷା କରିଛୁ ସେଇ ଦିନକୁ। ତ ବର୍ତ୍ତମାନ ଭଗବାନଙ୍କୁ ତ ସେ ଜ୍ୱରରେ ପୀଡିତ ଅଛନ୍ତି ଅଣସର ଘରେ, ତ ସେଇ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ଟିକେ ଶୁଣିବା ଆଜ୍ଞା। ସେ ସମସ୍ତଙ୍କର କଲ୍ୟାଣ କରନ୍ତୁ ଜଗତ ଜନର, ତ ନିଶ୍ଚିତ ଭଜନ ଟିକେ ଶୁଣିବା ଆଜ୍ଞା। ଆଉ ସେଇଟା ନୀଳମାଧବ ଚଳଚ୍ଚିତ୍ରର ଗୀତ ଶୁଣିବା, ଭିକାରୀ ବଳଙ୍କ କଣ୍ଠରେ, ନୀଳମାଧବ ହେ ଘେନ ବାରେ ମୋ ମିନ।
0: ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ ଭାଇ, ମୋ ନାଁ ହେଉଛି ପ୍ରକାଶ କୁମାର ନାୟକ, ତ୍ରିଭିନ୍ଦା ତୁରୁମୁଙ୍ଗାରୁ କହୁଥିଲି।
0: ତୁରୁମୁଙ୍ଗାରୁ ଟେଲିଫୋନ୍ କରିଛନ୍ତି, କେନ୍ଦୁଝରରୁ। କେମିତି ଅଛନ୍ତି ଆଜ୍ଞା?
1: ଭଲ ଅଛି
0: ଆଜ୍ଞା, ଆମେ ବି ବହୁତ ଭଲରେ ଅଛୁ। ଆମର ରେକର୍ଡିଂ ଟିମ୍ର ସବୁ ସଦସ୍ୟମାନେ ବି ଖୁବ୍ ଭଲରେ ଅଛନ୍ତି। ଆପଣ କ'ଣ କରୁଛନ୍ତି କାମ? ଚାଷବାସ ଆରମ୍ଭ ହେଲାଣି କି ନାହିଁ?
1: ତଳ ପକା ଆରମ୍ଭ ହେଲାଣି।
0: ଆଚ୍ଛା,
1: ଜଗନ୍ନାଥ ଭଜନ ଦେଇଦେବେ।
0: ଶ୍ରୀଜଗନ୍ନାଥଙ୍କର କେଉଁ ଭଜନ ଶୁଣିବେ?
1: ଭଲ ଭଜନ ଦେଇଦେବେ ଆଉ।
0: ଆମ ପସନ୍ଦରେ? ଠିକ୍ ଅଛି, ଆମ ପସନ୍ଦରେ ଆପଣଙ୍କୁ ଆମେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏଇ ଭଜନଟି ଶୁଣାଉଛୁ।
2: କାଳିଆ ଧନ ତୋ ଲାଗି ଯାଉ ଏ ଜୀବନ, କାଳିଆ ଧନ

0: ହ୍ୟାଲୋ ଆକାଶବାଣୀ।
1: ହଁ ଆଜ୍ଞା, ଦୋଳ ଗୋବିନ୍ଦ ମିଶ୍ର ସୁଲେଗାଁ କିଣ୍ଡ୍ରା ବ୍ଲକ ଝାରସୁଗୁଡ଼ା ଜିଲ୍ଲାନୁ କହୁଛେ।
0: ଆଜ୍ଞା, ଦୋଳ ଗୋବିନ୍ଦ ଭାଇ, ଆପଣ ଗତ ସପ୍ତାହରେ ଟେଲିଫୋନ୍ କରିଥିଲେ ଆମର ଏଇ କାର୍ଯ୍ୟକ୍ରମକୁ।
1: ଆପଣ ଗଲାଥର ନେଇ କହୁଥିଲି କି ମନଟା ଟିକେ ଆଜ୍ଞା ଟିକେ ମୋର
0: କହିଛନ୍ତି ମୁଁ
1: ଆଜ୍ଞା
0: ଗୋଟେ ଏମିତି ବହୁତ ଦୁଃଖ ସମୟରେ ଥିଲାବେଳେ ରେଡ଼ିଓ
1: ଆଜ୍ଞା
0: ଶୁଣିକି ମୋ
1: ଆଜ୍ଞା
0: ମାଇଣ୍ଡକୁ ମୁଁ ପୁରା ବହୁତ ଭଲ କରିଛି।
1: ଆଜ୍ଞା
0: ଆପଣ ବହୁତ ବଢ଼ିଆ କଥା
1: ଆଜ୍ଞା
0: ଆକାଶବାଣୀ, ଆପଣଙ୍କ ବିଷାଦଗ୍ରସ୍ତ ମନକୁ ପ୍ରଫୁଲ୍ଲିତ କରିପାରିଛି ସେଇ
1: ଆଜ୍ଞା
0: କଥାଟା ଶୁଣିକି ଆମକୁ ତ ବହୁତ ଖୁସି ଲାଗିଲା।
1: ଆଜ୍ଞା
0: ଆକାଶବାଣୀର ଗୋଟେ ବଡ଼ କାମ ହେଇଛି ବୋଲି ଆମେ ଭାବିଲୁ। ଏଇଥିପାଇଁ ଯେ
1: ଆଜ୍ଞା
0: ଆଜି
1: ଆଜ୍ଞା
0: ଲୋକମାନେ ବହୁତ ଦୁଶ୍ଚିନ୍ତା ଭିତରେ ରହୁଛନ୍ତି,
1: ଆଜ୍ଞା
0: ସବୁବେଳେ ଗୋଟେ ସମସ୍ୟା ଘରରେ ରହୁଛନ୍ତି,
1: ଆଜ୍ଞା
0: ଅନିଶ୍ଚିତ ଭବିଷ୍ୟତ ଭିତରେ ରହୁଛନ୍ତି।
1: ଆଜ୍ଞା
0: ଏହି
1: ଆଜ୍ଞା
0: ସମୟରେ ଆକାଶବାଣୀ ଯଦି ଜଣେ ଶ୍ରୋତା ବନ୍ଧୁଙ୍କୁ ବି ବହୁତ ଖୁସି କରିପାରିଛି ବା ତାଙ୍କୁ ପ୍ରଫୁଲ୍ଲିତ କରିପାରିଛି, ସେଟା ଗୋଟେ
1: ଆଜ୍ଞା
0: ଆକାଶବାଣୀ ପାଇଁ ଗର୍ବର ବିଷୟ ଆମେ
1: ନାଇଁ
0: ଯେତେ
1: ଆଜ୍ଞା
0: ଦୂର ଭାବୁଛୁ।
1: ସତ କଥା ଆଜ୍ଞା, ସେଟା ସେଟା ଆଜ୍ଞା ମୋର ମୋ ଜୀବନରେ ହୋଇଛି ଆଜ୍ଞା, ସତ
0: ହଁ,
1: କଥା ଆଜ୍ଞା ହୋଇଛି
0: ବାସ ସେଥିପାଇଁ ଆମେ ବି ବହୁତ ଖୁସି ଅନୁଭବ କରୁଛୁ।
1: ଆଜ୍ଞା
0: ଆଉ ଆପଣ ବି ଆଜି ଟେଲିଫୋନ୍ କରିଛନ୍ତି, ଆପଣଙ୍କ
1: ଆଜ୍ଞା
0: ଟେଲିଫୋନ୍କୁ ବି ଆମେ ବହୁତ ଖୁସିର ସହକାରେ ଗ୍ରହଣ କରୁଛୁ, ବୁଝିଲେ
1: ଆଜ୍ଞା
0: କି ନାହିଁ।
1: ଆଜ୍ଞା ଆଜ୍ଞା
0: ସେମିତି କିଛି ନୁହେଁ ଯେ ଆପଣ
1: ଆଜ୍ଞା
0: ଟେଲିଫୋନ୍ କଲେ ଆମେ ଆପଣଙ୍କ ଟେଲିଫୋନ୍କୁ କାଟିଦେବୁ କି ଆମେ
1: ନାଇଁ ନାଇଁ ଆଜ୍ଞା
0: ରାଗିଯିବୁ କି ଆମେ ଗୋଟେ
1: ନାଇଁ ନାଇଁ
0: ଶ୍ରୋତା ବନ୍ଧୁମାନଙ୍କ ପାଇଁ ଏଇ କାର୍ଯ୍ୟକ୍ରମ
1: ଆଜ୍ଞା
0: ଶ୍ରୋତା ବନ୍ଧୁମାନଙ୍କର
1: ନାଇଁ
0: ଗୋଟେ ସମସ୍ତଙ୍କର ସାମିଲ ଦୃଷ୍ଟିକୋଣରୁ ବା ଶ୍ରୋତା ବନ୍ଧୁମାନଙ୍କର ଗୋଟେ
1: ଆଜ୍ଞା
0: ଭେରିଏସନ୍ ଦୃଷ୍ଟିକୋଣରୁ ଆମେ ଏମିତି ଗୋଟିଏ ନିୟମ କରୁଛୁ। ଏମିତି ଗୋଟିଏ
1: ଆଜ୍ଞା
0: ନିୟମ
1: ନାଇଁ
0: ଗୋଟେ ନିହାତି
1: ନାଇଁ
0: ଗୋଟେ
1: ଆଜ୍ଞା
0: ବାଧ୍ୟବାଧକତାର ନିୟମ ନୁହେଁ କି ଏଠି
1: ଆଜ୍ଞା
0: ଆପଣ ଟେଲିଫୋନ୍ କରିଦେଲେ ଆପଣଙ୍କ ଉପରେ କିଛି ଜୋରିମାନା ପଡ଼ିବ
1: ଆଜ୍ଞା
0: ସେମିତି ବି କଥା ନୁହେଁ, ବୁଝିଲେ କି ନାହିଁ।
1: ନାଇଁ
0: ଯାହା
1: ଆଜ୍ଞା ସତ କଥା ଆଜ୍ଞା, କିଛି କଥା ନାଇଁ। ଆପଣ ଆଜ୍ଞା ଆପଣ ମାନେ ଆମକେ ଆଜ୍ଞା ଏଣ୍ଟରଟେନମେଣ୍ଟ କରୁଛନ୍ତି, ଆପଣ କଥା ଲାଗିଲେ ଆଜ୍ଞା ଆମକେ, ଆଉ ସତ କଥା ହେଲେ ଆପଣଙ୍କୁ କହୁଛି ଆଜ୍ଞା, ମାନେ ଆଜି ମୁଁ ପୁରାପୁରି ପୂର୍ଣ୍ଣ ଭାବରେ ମାନେ ଡିପ୍ରେସନ ରହିଅଛି ଆଜ୍ଞା, 100%।
0: ଆଜି ଅଛନ୍ତି ଡିପ୍ରେସନରେ?
1: ନାଇଁ ଆଜ୍ଞା 100% ପୁରା ମୁକ୍ତ ଅଛି ଆଜ୍ଞା।
0: ଆପଣ ଯାଉ ଆକାଶବାଣୀ ମାଧ୍ୟମରେ, ଆକାଶବାଣୀ ଶୁଣି, ରେଡ଼ିଓ ଶୁଣି ଆପଣ ହଣ୍ଡ୍ରେଡ୍
1: ଆଜ୍ଞା
0: ପରସେଣ୍ଟ
1: ମୋର ଆଜ୍ଞା ଫୋନ୍ କରିବାର ଉଦ୍ଦେଶ୍ୟ ଉଦ୍ଦେଶ୍ୟ ଏଇଟା ଆଜ୍ଞା, ସତ କଥା କହିଲେ ମୁଁ କହିଦେଉଛି ଆଜ୍ଞା। ଆଜି
0: ଆଚ୍ଛା
1: ଆପଣ କହିଥିଲେ ତ ମୁଁ ନେକ୍ସଟ ଫୋନ୍ କଲେ ପୁରାପୁରି ପୁରେପୁରି ଆଜି ଆଜି ପୁରା ସକାଳୁ ଆଜ୍ଞା ମୁଇଁ ଗୋଟେ ଖୁସି ଖବରଟେ ପାଇଲି, ମାନେ ମୋତେ ଭଲ ବି ଲାଗିଲା।
0: ଯା ହଉ ଯାଉ, ଖୁସି ଖବର କ'ଣ ହେଇପାରେ? ମୋତେ ଆଉ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କହିବାର କିଛି ଅସୁବିଧା ରହିଛି କି?
1: ସେ କାମଟା ହେଇଯିବ ଆଜ୍ଞା କହିଦେବା,
0: ଆଚ୍ଛା
1: ବାକି ହେଇଯିବ
0: ଆଚ୍ଛା
1: ଲାଗୁଛି
0: ଆଚ୍ଛା,
1: ଆଜ୍ଞା।
0: ଆପଣଙ୍କର କାମଟା ହେଇଯାଉ, ପୁଣି ଆମେ ଆପଣଙ୍କ ଖୁସିର ଖବରକୁ ଜାଣିକି ବହୁତ ଶୁଭେଚ୍ଛା
1: ଆଜ୍ଞା
0: ଜଣାଉଛୁ। ଯାଉ, ଆପଣ
1: ଆଜ୍ଞା
0: ବହୁତ ଖୁସି ଖବର ଆଜି ପାଇଛନ୍ତି, କାମଟା ହେଇଯିବ, ବହୁତ
1: ଆଜ୍ଞା
0: ଆପଣଙ୍କୁ ଆମର ଶୁଭକାମନା ରହିଲା। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜ୍ଞା, ଇଏ ତିସ୍ରି କସମର ଫିଲ୍ମ ମିଳିବ, ଦୁନିଆ ବନାନେ ୱାଲା କାହେ କୋ ଦୁନିଆ ବନାଇ ତେରା ମନ ମେ କ୍ୟା ସମାଇ।
0: ଏଇ ଗୀତ ଆମ ପାଖରେ ଅଛି
1: ଆଜ୍ଞା, ଏଇଟା ଶୁଣିଦେବେ, ଟିକେ ଡେଡିକେଟ୍ କରିଦେବେ ଆଜ୍ଞା, ଆଉ ଏଇଟା ଆପଣଙ୍କୁ ପହିଲା ଡେଡିକେଟ୍ କରିଦେବେ, ଆପଣ ମାନେ ଆପଣଙ୍କ ଲାଗି ହିଁ ମୋର ମାନେ ସେ ଯେନ୍ କହିଥିଲେ ସେଥିଲାଗି ମୁଇଁ ଟିକେ ଏବେ ପୁରା ବହୁତ ଖୁସି ଅଛେ ଆଜ୍ଞା। ସେଥିଲାଗି ଆପଣଙ୍କୁ ସ୍ପେଶିଆଲ ଭାବେ ଏଇଟା ଡେଡିକେଟ୍, ଆମର ମାମୁଁ ସୁବଲ ସାହୁ ପଣ୍ଡି ବିଜେପୁର, କରମସାନୀ ସାହୁ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଗୋପାଳ, ତାପରେ ହରେଶ ପରୁଆ, ଆଉ ଯେତିକି ବି ସୁନ୍ଦର ସମସ୍ତ ଶ୍ରୋତା ବନ୍ଧୁ ଏଇଟା କରିଦେବେ। ଭଗବାନ ସମସ୍ତଙ୍କ ଚଲା ପଥରେ ପୁଷ୍ପ ବୃଷ୍ଟି କରୁ ଆଜ୍ଞା, ସମସ୍ତଙ୍କର ମଙ୍ଗଲ କରୁ, ଆପଣ ମାନେ ଏନ୍ତା ଆମକେ ଏଣ୍ଟରଟେନମେଣ୍ଟ କରୁଛନ୍ ଆଜ୍ଞା।
0: ଆଜ୍ଞା,
1: ଆଉ ଯିଏ ବି ମୋର ଲେଖେ ଏନ୍ତା ଯିଏ ବି ଆଜ୍ଞା ଟିକେ ମାନେ ବିଷାଦଗ୍ରସ୍ତ ରହିଛି ଆଜ୍ଞା, ରେଡିଓ ଶୁଣିକିରି ତାଙ୍କର ବି ଆଜ୍ଞା ବହୁତ ଭଲ ହଉ ବୋଲିକିରି ମୁଁ ଭଗବାନ ପାଇଁ ଏଇଟା ପ୍ରାର୍ଥନା କରୁଛି ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ
1: ଧନ୍ୟବାଦ।

0: ହ୍ୟାଲୋ ଆକାଶବାଣୀ।
1: ହ୍ୟାଲୋ ସାର୍, ନମସ୍କାର।
0: ନମସ୍କାର ଆଜ୍ଞା।
1: ଆଜ୍ଞା, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି।
0: ଆଜ୍ଞା, ପଙ୍କଜ ଭାଇ କହୁଛନ୍ତି, କେମିତି ଅଛନ୍ତି ଭାଇ?
1: ସାର୍ ମୁଁ ବଢ଼ିଆ ଅଛି, ଆଉ ଆପଣ ସାର୍?
0: ବହୁତ ଭଲରେ ଅଛୁ। ଆମର ରେକର୍ଡିଂ ଟିମ୍ର ସବୁ ସଦସ୍ୟମାନେ ବି ଖୁବ୍ ଭଲରେ ଅଛନ୍ତି।
1: ଆଜ୍ଞା,
0: ଆପଣ କିଛି ସପ୍ତାହ ପୂର୍ବରୁ ଟେଲିଫୋନ୍ କରିଥିଲେ ବୋଧହୁଏ।
1: ହଁ ସାର୍, ହଁ
0: କାର୍ଯ୍ୟକ୍ରମ ଶୁଣିଲେ କି ନାହିଁ?
1: ହଁ ସାର୍, ଶୁଣିଲେ।
0: ଅନେକ ଶ୍ରୋତାବନ୍ଧୁମାନେ ଆମର ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରୁଛନ୍ତି, କିନ୍ତୁ କାର୍ଯ୍ୟକ୍ରମ ଶୁଣୁନାହାନ୍ତି ବୋଲି ଆମେ ଅନୁଭବ କରୁଛୁ। ଜଣେ ଜଣେ ଶ୍ରୋତା ବି ଆମକୁ କହୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ପଚାରିଲି ଆପଣ ଶୁଣିପାରିଲେ କି ନାହିଁ, ନା ଶୁଣିବାର କିଛି ଅସୁବିଧା ହେଲା। ଯାହା ହଉ ଆଜ୍ଞା, ଆଜି ଆପଣ ଗୀତ ଶୁଣିବେ, ଆପଣ ଆମର ଲାଷ୍ଟ କଲର୍।
1: ହଁ ସାର୍, ଜାଣିଲି, ଟାଇମ୍ ତ ହେଇଗଲାଣି।
0: ଲାଷ୍ଟ କଲର୍, କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜି ଦେଇଦିଅନ୍ତୁ, ବର୍ଷା ଉପରେ ଗୋଟେ ଗୀତଟେ ଅଛି, ଫୁଲର କାଣ୍ଟେ ସିନେମାର, ପହଲି ବାରିଶ ମେ ଓର ତୁ, କୁମାର ସାନୁ ଏବଂ ଅନୁରାଧା ପୌଡ଼ୱାଲ ଗାଇଛନ୍ତି।
0: ବଢିଆ ଗୀତ ପସନ୍ଦ କରିଛନ୍ତି।
1: ଆଉ ସାର୍, ବର୍ଷା ମାହୋଲରେ ବର୍ଷାର ଗୀତ ଶୁଣିଲେ ବଢିଆ ଲାଗେ ସାର୍। ବର୍ଷା ତ ଚାଲିଛି ଆମର ଏଠି, ବର୍ଷା କମୁ ନାହିଁ।
0: ଆଜ୍ଞା ଆଜ୍ଞା,
1: ଦୁଇ ଦିନ ହେଲା ବର୍ଷା କଣ୍ଟିନ୍ୟୁ ଅଛି। ଆଉ
0: ଯାହା ହଉ, କଣ୍ଟିନ୍ୟୁ ବର୍ଷା ହଉଛି। ଶ୍ରୋତା ବନ୍ଧୁ ମାନେ ଯେତିକି ଆମର ଟେଲିଫୋନ୍ କରୁଛନ୍ତି, ସେମାନେ ସମସ୍ତେ କହୁଛନ୍ତି ସବୁଆଡେ ବର୍ଷା ଜୋରଦାର ଚାଲିଛି, ଚାଷ କାମ ଆରମ୍ଭ ହେଇଗଲାଣି। ଆଉ ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି, ବହୁତ ବଢ଼ିଆ ଗୀତ। ଆପଣଙ୍କ ଅନୁରୋଧରେ ଆମେ କାର୍ଯ୍ୟକ୍ରମର ଶେଷରେ ବେଶ ମନଛୁଆଁ ଗୀତଟି ଶୁଣାଉଛୁ।

ଆକାଶବାଣୀ କଟକ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଅଭୁଲାଗିତ ଦିନ 11:10 ଆଜିର କଣ୍ଠଶିଳ୍ପୀ ନିହାର ରଞ୍ଜନ ସୁନ୍ଦର ରାୟ ଏବଂ ଗୀତମଞ୍ଜରୀ ବେହେରା। ଦିନ 11:30 ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବ ଦାସକାଠା ଗୀତ ପରିବେଷଣ କରିଛନ୍ତି ଚକ୍ରଧର ବାରିକ ଏବଂ ସାଥୀମାନେ। ମଞ୍ଚୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12। ଦିନ 1:10 ପ୍ରଚାର କରିବୁ ଯୋଡ଼ିନାଗର ବାଦ୍ୟ ପରିବେଷଣ କରିଛନ୍ତି ଗୋଲକ ବିହାରୀ ଦାସ ଏବଂ ସାଥୀମାନେ। ନାରୀମହଲ ଦିନ 1:20। ଅପରାହ୍ନ 2:45 ଆପଣଙ୍କ ଚିଠି। ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପିପୁଲ୍ସ ପଦ୍ମ ଆକାଶବାଣୀ ଅପରାହ୍ନ 3:25 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:25। ଆକାଶବାଣୀରୁ କୃଷି ଶିକ୍ଷା ଅପରାହ୍ନ 4:00। ଚିରହରିତ ଅପରାହ୍ନ 4:30। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଶ୍ରୁତିର ପାହାଚ ସନ୍ଧ୍ୟା 5:00। ଆଜି ଏଥିରେ ଶୁଣିବେ ଅବସରପ୍ରାପ୍ତ ସମ୍ବାଦ ପାଠକ ଏବଂ କ୍ରୀଡ଼ା ଭାଷ୍ୟକାର ଗୋପାଳ ଛୋଟରାୟଙ୍କ ସହିତ ସାକ୍ଷାତକାର। ଯୁବବାଣୀରେ ସମ୍ପର୍କ ସନ୍ଧ୍ୟା 5:30 ଏବଂ ଶ୍ରୀତାଙ୍କ ଚିଠିପତ୍ରର ଉତ୍ତର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ ସନ୍ଧ୍ୟା 6:10। ଇଂଲଣ୍ଡର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନଠାରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ICC T20 କ୍ରିକେଟ ବିଶ୍ୱକପ୍ 2026 ଫାଇନାଲ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ।

ରାତି 8:45ରୁ ରାତି 9:15 ପର୍ଯ୍ୟନ୍ତ ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲାର ହାଲଚାଲ ରାତି 7:25ରେ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30ରେ। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 29°C ଏବଂ ସର୍ବନିମ୍ନ 25°C ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।

0: ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏ ପର୍ଯ୍ୟନ୍ତ ହୋଟେଲ୍ ରୁମ୍ ଉପରେ ଜିଏସ୍ଟିର 4 ଦର ଲାଗୁଛି। 1000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ୍ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1000 ଟଙ୍କାରୁ 2499 ଟଙ୍କା ମଧ୍ୟରେ ଥିବା ହୋଟେଲ୍ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2500ରୁ 7499 ଟଙ୍କାର ହୋଟେଲ୍ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମ୍ର ହୋଟେଲ୍ ରୁମ୍ ଉପରେ 28% ଜିଏସ୍ଟି ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ୍ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7500ରୁ କମ୍ ଦାମ୍ର ରୁମ୍ ହେଲେ 5%, ଆଉ ଅଧିକ ଦାମ୍ ଥିଲେ 12% ଜିଏସ୍ଟି ଦେବାକୁ ପଡ଼ିବ।
1: ଆକାଶବାଣୀ କଟକ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: QR କୋଡ ସ୍କାନ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
6: ହସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
7: RBI କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
9: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
10: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: ଅଭୁଲାଗି ତେରେ ଶୁଣୁଥିଲେ ନିହାର ରଞ୍ଜନ ସୁନ୍ଦର ରାୟ ଏବଂ ଗୀତା ମଞ୍ଜରୀ ବେହେରାଙ୍କ କଣ୍ଠରୁ କେତେ ଗୋଟି ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠା ଗୀତ। ପରିବେଷଣ କରୁଛନ୍ତି ଚକ୍ରଧର ବାରିକ ଏବଂ ସାଥୀମାନେ।

0: ଲୁ ପୁଅ,
1: ବୁଝିଲି
0: ଭଗବତୀ ବୀଣାପାଣିଙ୍କ ଚରଣ ତଳେ ଆଶ୍ରୟ ନେଲେ
1: ନିଶ୍ଚିତ
0: ଜଗନ୍ନାଥଙ୍କ ଚରଣ ତଳେ ଗୋଟିଏ ଜଣାଣ ପଢିବା।
1: ପଢନ୍ତୁ
0: କବି ସୂର୍ଯ୍ୟ ବଳଦେବ ରଥଙ୍କର।
1: ହଁ।

0: ଜଗତସୂର୍ଯ୍ୟ ବଳଦେବ ରଥଙ୍କର ଜଣାଟିଏ ପଢ଼ିଲେ ଏଣିକି ଆମେ ବିଶ୍ୱ ମାଧ୍ୟମରେ ଗତି କରିବା। ଏକଲୟେ ଶୁଣନ୍ତୁ ବିଳଙ୍କ ନରପତି କ୍ଷିତିରେ ଶ୍ରେଷ୍ଠ ରାଜ୍ୟ ଅଟଇ
1: ଦ୍ୱାରବତୀ
0: ଶ୍ରୀକୃଷ୍ଣ ବଳଦେବ ତହିଁରେ ଦଣ୍ଡଧର ସ୍ୱପ୍ନକୋଟି ଯାଦବ ତାଙ୍କର
1: ଅନୁଚର
0: ଦ୍ୱାରବତୀ କଟକରେ କୃଷ୍ଣ ବଳରାମ ଦୁଇ ଭାଇ ଅଛନ୍ତି ସ୍ୱପ୍ନକୋଟି ଯଦୁବଂଶ ଅଛନ୍ତି। ବାପଧନ ଦ୍ୱାରିକାପୁରର ବର୍ଣ୍ଣନା ଗୋଟିଏ ପଦ ଶୁଣ
2: କିପରି

0: ସେ ଦ୍ୱାରା ଅତି କଟକରେ
1: ସକଟା
0: ସୁର ଭୟ ନାହିଁ
1: ନାହିଁ
0: ସୁଦର୍ଶନ ଚକ୍ର ପରି ସୁଦର୍ଶନ ଚକ୍ର ଅନବରତ ମନ୍ଦ ସଂସର୍ଗତା ନାହିଁ ଚନ୍ଦନର ବାସନା ବାସି ଉଠୁଛି ସେଠି ଉପବାସ କେହି ରୁହନ୍ତିନି ବ୍ୟବସାୟୀମାନେ ଛୋଟ ଛୋଟ କୁଡ଼ିଆ ଖଣ୍ଡେ ଖଣ୍ଡେ କରି ବ୍ୟବସାୟ ପତ୍ର କରନ୍ତି
1: ତାପରେ
0: ସେଠି ଥିଲେ ନନ୍ଦଙ୍କର ଝିଅ ସୁଭଦ୍ରା ନବଯିବା ପାଇଁ ଦ୍ୱାରିକାରେ ଅଛି
1: କିପରି
0: ଏଣେ କଣ ହେଲା କୃଷ୍ଣ ବଳରାମ ରୈବତ ପର୍ବତରେ କଲେ ବସନ୍ତ ଉତ୍ସବ ଚାରିଗୁଣା ଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରିଥିଲେ ଗୋସିଂହକୁ ନିମନ୍ତ୍ରଣ କରାଯାଇନଥିଲା ତେଣୁ ଗୋସିଂହ ଦତ୍ୟ ଆସି କୃଷ୍ଣ ବଳରାମକୁ ଅଗ୍ନିକୁଣ୍ଡରେ ଫିଙ୍ଗି ଦେଇ ସତ୍ୟଭାମାକୁ ନେଇଯାଉଥିଲେ ଏ ସମୟରେ ଅର୍ଜୁନ ବଡ ଭାଇଙ୍କର ପ୍ରୀତି ଦେଖି
1: ଦେଖି
0: ଯାଇଛି ଗୋଟିଏ ବର୍ଷ
1: ବନବାସ
0: ଯାଇଛି ବାର ବର୍ଷ ତେଣୁ ତାଙ୍କ ପାଶରେ ସେହି ସମୟରେ ସୁମନ୍ତଙ୍କ ହାର ଚୋରି ଯାଇଥିଲା ସତଧନୁ ଶକ୍ରାଜିତଙ୍କର ଭାଇ ସତଧନୁ ଶରଣ ପ୍ରାର୍ଥୀ ସତ୍ୟଭାମାକୁ ଯେତେବେଳେ ରାତି ଅଧରେ ନେଇଯାଉଥିଲା କେ ଦଶନାମ ଜାଣିଥିଲେ ସତ୍ୟଭାମା ଅର୍ଜୁନଙ୍କ ଦଶନ ନାମ ସତ୍ୟଭାମା ଅତି କାତର କଣ୍ଠ ଡାକ ଦେଲେ ଦଶଟି ନାମ ଅର୍ଜୁନଙ୍କର ଅର୍ଜୁନ ଶୋଇଯାଇଥିଲେ ସତଭରୁ ଡାକ ଶୁଣି ଅର୍ଜୁନକୁ ଉଠେଇଦେଲେ ଅର୍ଜୁନ ଯୁଦ୍ଧ କରି ଗୋସିଂହକୁ ମାରିଲେ ରାମକୃଷ୍ଣ ଦୁଇ ଭାଇକି ଅଗ୍ନିକୁଣ୍ଡ ଉଦ୍ଧାର କଲେ ସତ୍ୟଭାମାକୁ ଉଦ୍ଧାର କଲେ ତେଣୁକରି କୃଷ୍ଣ ବଳରାମ ଆନନ୍ଦିତ ଚିତ୍ତ ହୋଇ ଅର୍ଜୁନକୁ ନେଇ ଦ୍ୱାରିକାରେ ଅଛନ୍ତି ଦ୍ୱାରିକାକୁ ଯାଉଛନ୍ତି ସେ ସମୟରେ ଶ୍ରୀକୃଷ୍ଣ କହିଲେ କଣ କହିଲେ ସତ୍ୟଭାମା ଅର୍ଜୁନ ଯେଉଁ ଉପକାର କରିଛି ଉପକାର ବନ୍ଧୁକୁ ଶୁଝି ହେବନି ତୁମେ ଜଣ ଜଣେ ମୋର ଆଠଟି ରାଣୀ ଗଛ ଆସି ବନ୍ଦାଣ କର ଶୁଣି କରି ସତ୍ୟଭାମା ବହନ ଚଳିଗଲେ ସକଳ ଭଉଣୀ ମାନଙ୍କ ଆଗରେ ଜଣା ସ୍ୱାମୀଙ୍କ ଦେଶ ଚାଲ ଅର୍ଜୁନକୁ ବନ୍ଦାପନା କରିବା ତେଣୁ ଥିଲେ ଭଉଣୀ ତାଙ୍କର ସୁଭଦ୍ରା ନଣନ୍ଦ ଗେହ୍ଲା ନଣନ୍ଦ ବୋଇଲା କଲା ମୁଁ ଯିବି ବନ୍ଦାଣ ଦେଖିବାକୁ ଚାଲିଲା ସୁଭଦ୍ରା ଭାଉଜ ମାନଙ୍କ ମେଳରେ ବନ୍ଦାଣ ଦେଖିବା ଲାଗି କୃଷ୍ଣ ସେଇ ସମୟରେ ଅର୍ଜୁନକୁ କୋଳ କରି ବସିଛନ୍ତି ଏ ସମୟରେ କଣ କଲେ ବାପାହନ ଗୋଟିଏ ପଦ ଶୁଣିଲେ
1: କୁହନ୍ତୁ
0: କୃଷ୍ଣ ଅର୍ଜୁନ ଦୁହେ କା ଗାତ୍ରୀ ଏ ରୂପେ ପୁଣି ବିଜୟର ଦ୍ୱତି କୃଷ୍ଣ ଯାହା ଅର୍ଜୁନ ସେଇଆ ଏ ସମୟ ନାରୀମାନେ ଚିନ୍ତା କରୁଛନ୍ତି ଆ ଭିତରେ କୃଷ୍ଣ କିଏ ଅର୍ଜୁନ କିଏ କାହାକୁ ବନ୍ଦାଣ କରିବୁ କଣ ହେଲା କିଏ ସେ କୃଷ୍ଣ କିଏ ସେ ପାର୍ଥବୀର ବନ୍ଦାଣ ବନ୍ଦା

0: ଅର୍ଜୁନ ଉପରେ ସୁଭଦ୍ରାଙ୍କର ଆଖି ପଡିଛି
1: ପଡିଛି
0: କିପରିକା ସୁନ୍ଦର ମୂର୍ତ୍ତି
1: କିପରି
0: ମୋ ଭାଇ ଯେମନ୍ତ ଅର୍ଜୁନ ତେମନ୍ତ
1: ତେମନ୍ତ
0: ଭାଇଙ୍କ ମସ୍ତକରେ ଅଛି ମୟୂର ଚନ୍ଦ୍ରିକା କିନ୍ତୁ ଆଙ୍କ ମସ୍ତକରେ ମୟୂର ଚନ୍ଦ୍ରିକା ନାହିଁ ତେଣୁ ରୂପ ସମାନ ଗୁଣ ସମାନ ଏବଂ ମୁଖମଣ୍ଡଳ ସମାନ ଏ ରୂପ ଦେଖି ଅର୍ଜୁନ ଅର୍ଜୁନଙ୍କ ରୂପ ଦେଖି ସୁଭଦ୍ରା ନିରେଖି ଚାହିଁଛି ପଲକ ପଡ଼ୁନି କଣ ବୋଲି ଭାବନା କଲା ଜାଣିଛୁ କିରେ ଗୋଟିଏ ପଦ ବବ୍ରୁବାହନ ଯୁଦ୍ଧରେ ଲେଖି ଦେଇଛନ୍ତି କୃଷ୍ଣ ବାସୁ ଯାଜପୁର କୃଷ୍ଣ ବାସୁ
1: କିପରି ଲେଖିଲେ
0: କହିଲେ କି ସୁ

0: କୋଡ଼ରେ କଣ ଚନ୍ଦ୍ରମା ଆଜି ବିଜେ କରିଛନ୍ତି କି ମୁଖମଣ୍ଡଳ ତାଙ୍କର ଇଏ ରୂପ ଚିନ୍ତା କରୁଛନ୍ତି ଭଦ୍ରା
1: ଭଦ୍ରା ଦେବୀ
0: କୃଷ୍ଣ ମାୟା ବି ସବୁ ଜାଣିଲେ
1: ଆଜ୍ଞା
0: ଭଉଣୀର ଆଖି ପଡିଛି ଅର୍ଜୁନ କଠି ଜାମାୟା ଦେବେ ଅଗୋଚର କାହୁଁ ଜାଣିବେ
2: ନର ଛାର
0: ଆରେ ଯାହାର ମାୟାରେ ସଚରାଚର ବ୍ରହ୍ମାଣ୍ଡ ଯେ ସକଳଙ୍କର ମନ କଥା ଜାଣନ୍ତି ଭଉଣୀ ସୁଭଦ୍ରା ମନ କଥା ଜାଣିପାରିବେନି ଜାଣିଲେ ସତ୍ୟହାମାଙ୍କୁ କହିଲେ ସତ୍ୟହାମା ଶୀଘ୍ର ମୋ ଭଉଣୀକି ନେଇ ପଳା
1: ତାପରେ
0: ଆଜ୍ଞା ସତ୍ୟହାମା ସୁଭଦ୍ରାଙ୍କୁ ଘେନିଗଲେ ଛାଡ଼ିଦେଲେ ଅନ୍ତପୁରରେ ସୁଭଦ୍ରା କଣ କଲା ଭୋଜନ କଲାନି ପଲଙ୍କ ଉପରେ ଶୋଇଲାନି ଭୂମିରେ ମୁଖ ପୋତି ଶୋଇ ରହିଲା ଏ ସମୟରେ ପହଞ୍ଚିଗଲେ ସତ୍ୟହାମା ସତ୍ୟହାମା ଡାକିଲେ ନଣନ୍ଦ ଆସୁନାହାନ୍ତି ଭୋଜନ କରିବେ ସେଇ ସମୟରେ ସୁଭଦ୍ରା ଉଠି କରି ବୋଇଲା ନୂଆ ବୋଉ ଏପର୍ଯ୍ୟନ୍ତ ତୁମ ପାଖରେ ମୁଁ କିଛି ଅଳିକ ନଥିଲି ଆଜି ଗୋଟେ ଦ୍ରବ୍ୟ ମାଗିବି ତୁ ମୋତେ ଦେଇପାରିବ ତ
1: ପ୍ରକାଶ କର
0: ସତ୍ୟହାମା କହିଲେ ହଁ ମୁଁ ଦେବି ସେଇ ସମୟରେ ସୁଭଦ୍ରା କହିଲେ ଭାଇଙ୍କ ରାମ ପକାଅ ମୁଁ ମାଗିବି ତୁମକୁ ଶ୍ରୀକୃଷ୍ଣଙ୍କ ରାମ ପକାଇଲେ ସତ୍ୟ ହାମା ସେଇ ସମୟରେ ସୁଭଦ୍ରା କଣ କଲା ନୂଆ ବୋଉ।

ଭଦ୍ରା ତୁମେ ମୋର ଗେଧା ନଣନ୍ଦ ଏଇ କଥା ତୁମେ କହିବାକୁ ଗଲ ଆଚ୍ଛା ତୁମ ଭାଇଙ୍କୁ କହି ତୁମ କାମନା ମୁଁ ପୂର୍ଣ୍ଣ ନିଶ୍ଚୟ କରିବି ଏକ କଥା କହିଦିଅନ୍ତି ସେଇ ସମୟରେ ସୁଭଦ୍ରା ପଡିଗଲା ସତ୍ୟହାମାଙ୍କ ଗୋଡ ତଳରେ

କହିଲେ ମୋ ଭଉଣୀ କାହିଁକି ତୁମ ଗୋଡ ତଳେ ପଡିଥିଲା, କଣ କଥାଟା ହେଇଛି କୁହ ଦେଖି। ସତ୍ୟ ହେବା ବୋଇଲେ ପ୍ରଭୁ ଜଗତନାଥ କିଅଣ କହିବି, ଆପଣ ତ ସଚରାଚର ବ୍ରହ୍ମାଣ୍ଡ ଜାଣନ୍ତି, କିନ୍ତୁ ଆପଣଙ୍କ ଭଉଣୀ ଆମ ସାଥିରେ ଯାଇଥିଲେ ବନ୍ଦାଣ ଦେଖିବା ନିମନ୍ତେ। ଅର୍ଜୁନ ବୀରକୁ ସେ ଚାହିଁଛି ସ୍ୱାମୀ ପଦେ ବରଣ କରିବ, ହେଲା କିଅଣ ଏହା ଶୁଣି ବୋଇଲେ ବରଜ ସୁନ୍ଦର ଏଛାର କଥାକୁ ଘୋରି ଭାବନା ନ କର। ଆଲୋ ସତ୍ୟ ଭାମା ତୁମେ ବହନ ଚଳି ଯାଅ, ଜନନୀ ଯଶୋଦାଙ୍କୁ ସକଳ ଶୁଣାଅ, କହିବ ମାତାଙ୍କୁ ବଡ ଭାଇଙ୍କୁ ପଚାରିବାକୁ, ସେ କିସ କହିବେ ସେ କଥା କହିବ ଆମ୍ଭ। କହିବ ମାଙ୍କୁ ଯାଇ ଜନ୍ମ ଧାତ୍ରୀ ଜନନୀ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗ ଜପି କରିଅଛି, ମା ଜନ୍ମ ଦେଇଛି କିଏ ଯଶୋଦା, ତାଙ୍କ ମନକୁ କଣ ପାଇବ ଟିକେ କହିବ, ଏଇ ଅର୍ଜୁନ କଥା ଜଣେଇବ, ତାପରେ କହିବ ମାଙ୍କୁ ବଡ ଭାଇଙ୍କି ଟିକେ ପଚାରି ଆସିବେ। ଶୁଣି କରି ଯଶୋଦା ଶୁଣି କରି ସତ୍ୟ ଭାମା ବେଗେ ଚଳିଗଲେ ଚନ୍ଦ୍ରଶାଳା ପୁରରେ ଶାଶୁ।

କହିବି ତୁମ ମାତା ପଣିଆ ହେ, ତୁମେ ତ ଆମର ଶାଶୁ, ଝିଅଟି ନବଯିବା ହେଲା, ତା ବିବାହ ପ୍ରସ୍ତାବ ଦୈନିକ ପାଇଁ ନେଲନି, ଠିକ ତୁମର ଜନନୀ ପଦ କହିଲେ ମାଲୁ ଭଲ କଥାଟା ଜଣେଇଲୁ। ଆଚ୍ଛା କହିଲୁ ଦେଖି ବୋହୁ ମୋର ସକ୍ରାଜିତାଙ୍କର ଝିଅ, ତୁ ତୋ ମନକୁ କାହାକୁ ପାଉଛି, କାହାକୁ ବିବାହ ଦେଲେ ମୋ ଝିଅଟା ଉପଯୁକ୍ତ ପତ୍ନୀ ଗ୍ରହଣ ପାଇ କହିଲେ ଦେଖି। ସତ୍ୟଭାମା ହସି ହସି କହିଲେ ମା।

ଏପରିକ ବୀର ଶ୍ରେଷ୍ଠ ସେ ତୃତୀୟ ପାଣ୍ଡବ ବୀର ଅର୍ଜୁନ ଭୁବନ ବିଜୟୀ, କିନ୍ତୁ ତାକୁ ଦେଲେ ଭଲ ହୁଅନ୍ତା। ମନକୁ ପାଇଲା ଯଶୋଦାଙ୍କର, କହିଲେ ମା ଆପଣ ମନକୁ ଯଦି ପାଇଲା ଟିକେ ବଡ଼ ଭାଇଙ୍କି ପଚାରିବ। ଚାଲିଲେ ଯଶୋଦା ବଡ଼ ଭାଇଙ୍କ ବଡ଼ ପୁଅ ବାସକୁ, ଆମ ଭୋଜନ ଥାଳିରେ ବସିଛନ୍ତି। ସେଇ ସମୟରେ ବଡ଼ ପୁଅ ଆଗରେ ଜଣେଇଲେ, କହିଲେ ହରେ ବଡ଼ ପୁଅ ଲଙ୍ଗଳ ଘର, ମୋ ଝିଅ ନବଯୁବା ହେଲାଣି, ତୁ ବିବାହ ଦାୟିତ୍ୱ ନେବୁନି। ଯଶୋଦାଙ୍କ କଥା ଶୁଣି ବଳରାମ ବୋଇଲେ, ମା ପଳା ପଳା ପଳା ପଳା, ମୋ ଭଉଣୀର ଉପଯୁକ୍ତ ବର ମୁଁ ବରିଛି, ମାନ ଚକ୍ରବର୍ତ୍ତୀ ରାଜା ସଙ୍ଗରେ ଦେବା ଲାଗି ମନେ ବାଞ୍ଛୁ ଅଛି। ହସ୍ତିନାରାଜା ଦୁର୍ଯ୍ୟୋଧନ, ଫଗୁ ଦଶମୀ ଦିନ ଭଉଣୀ କି ଫଗୁ ଦଶମୀ ଦିନ ମୁଁ ସେ ଦୁର୍ଯ୍ୟୋଧନକୁ ବିବାହ କରାଇଦେବି, ଚିନ୍ତା କରନା, ତୁ ପଳେଇ ଯା ପଳେଇ ଯା ପଳେଇ ଯା। ସତ୍ୟ ହେଲା ଯଶୋଦା ଉଇଲେ, ପୁଅରେ ଅର୍ଜୁନକୁ ଦେଲେ ଭଲ ହୁଅନ୍ତାନି, ଆମର ପକ୍ଷପାତି। ଏନ୍ତୁଣି ଶାଳରେ ମୋ ଝିଅ ଜନ୍ମ ସମୟରେ ଆସିଥିଲେ କୁନ୍ତି, କହିଲେ ଝିଅଟିକି ମୋତେ ବୋହୁ କରିବାକୁ ଦେବୁ, ମୁଁ କହିଛି ହଁ ଦେବି ବୋଲି। ଆରେ ମୋ ମନେ ପଡ଼ିଲା ରେ ବଳରାମ, ଦେଲେ ଭଲ ହୁଅନ୍ତାନି। ଶୁଣି କରି ବଳରାମ ଚମକି ଚାହିଁଲେ, କିଡ଼ିମିଡ଼ି କନ ଦର୍ଶନ।

0: ଆଲୋଚନ କରି କହିଲେ ରୋହିଣୀ ତ ଯାର ଯୋ ବଣ ବୁଲା ଅର୍ଜୁନ ତାକୁ ଦେବି ମୋ ଭଉଣୀ, ସିଏ ହେବ ମୋ ସମକକ୍ଷ ଭିଣୋଇ, ଦୁର୍ଯ୍ୟହନ ଦୁଇଭାଗ ଦେଇ ଫଗୁ ଦଶମୀ ଦିନ।
1: ଆଚ୍ଛା
0: ଯା, ତୁମେ ଚାଲି ଯାଅ ଏଠୁ, ଏକଥା ଯାଇ କହିଦେଲେ ସତ୍ୟଭାମାଙ୍କ ପାଶ୍ୱରେ। ବଳରାମ କହିବା କଥା ସତ୍ୟଭାମାଙ୍କ ଆଗରେ କହିଦେଲେ। ସତ୍ୟଭାମା ଚିନ୍ତା କଲେ, ଗୋସିଂହ ଦତ୍ତ ନେଉଥିଲା, ଅଗ୍ନି କୁଣ୍ଡରେ ପଡ଼ିଥିଲେ, ପ୍ରଭୁଙ୍କୁ ଉଦ୍ଧାର କରିଥିଲେ, ସିଏ ଆଜି ମୁଁ ଜାରଦ ବୋଲି କହିଲେ, ଅର୍ଜୁନଙ୍କୁ ଉପକାର କିପରି ସୁଝିବି,
1: କିପରି
0: ଖାଇଲେନି ପିଇଲେନି, ପଲଙ୍କ ଉପରେ ନିଘୁଡ଼ରେ ଶୋଇ ରହିଲେ।
1: ତାପରେ କଣ ହେଇଛି?
0: ଏକାଳେ ପ୍ରବେଶ ହେଲେ ବରଜ ସୁନ୍ଦର, ସତ୍ୟଭାମା କପୁରେ ଯାଇ ଦେଖିଲେ ସତ୍ୱର। ସତ୍ୟଭାମା ମନ ଦୁଃଖରେ ଶୋଇଛନ୍ତି, କୃଷ୍ଣ ଉଠେଇଦେଲେ, ନିଦା ଭାଙ୍ଗି ଉଠେଇଲେ, କହିଲେ ହେ ସତ୍ୟଭାମା, ତୁମେ କଣ ମୁହଁଟା ଆଜି ବଳିଦନ୍ତି ସୁଚି, ଏପରି କଣ ଚିନ୍ତାରେ ଶୋଇଛ, କେଶ ଗୁଡାକ ମୁକୁଳ କରି? ସତ୍ୟଭାମା କିଛି କହିଲେନି, ପଲଙ୍କ ଉପରେ ଉଠି ଆସି ତଳେ ବଥା ପୋତି ବସି ରହିଲେ। ଏଇ ସମୟରେ ପ୍ରଭୁ କଣ କହିଦେଲେ, କଣ ପାଇଁ ତ ମନ ଉଣା କରିଛୁ? ଗୋଟିଏ ପଦ କବି ସୂର୍ଯ୍ୟ ବଳଦେବ ରଥ ଲେଖିଦେଲେ,
1: ଦିଅନ୍ତୁ।

ଏ ପଦ୍ମବଲନୀ ଶକ୍ରାଜିତାଙ୍କର ଝିଅ ତୁ ହଉଛି ଦ୍ୱିତୀୟ ଲକ୍ଷ୍ମୀ, ମନରେ ଉଣା କରୁଛୁ ଦ୍ୱାରାବତୀ କଟକରେ ହୀରା ଲୀଳା ମୋତି ମାଣିକ ବୈଠୁ ଯୋଉ ଚୌପୁରେ ପୂର୍ଣ୍ଣ, ତୁ ଆଜି ଦୁଃଖ କରିଛୁ, ଆଉ କଣ କହିଲେ।

0: ଦିନ କହିଲା ପୂର୍ବରୁ ସତ୍ୟ ମା ଦୁଇକର ଯୋଡ଼ି ଜଣେଇଲେ ପ୍ରଭୁ ଠାକୁରେ, ମୁଁ ଆପଣଙ୍କୁ କ'ଣ ଆଜି କହିବାକୁ ଯିବି? ଆପଣ ମୋ ପାଦ ସେବକ? ନା ନା ନା, ମୁଁ ଆପଣଙ୍କ ସେବିକା, କ୍ଷମା ଦିଅନ୍ତୁ। ଆପଣ ପଠେଇଦେଲେ ମାଙ୍କ ପାଶକୁ,
1: ତାହେଲେ ପ୍ରକାଶ କର।
0: ମାଙ୍କ ମନକୁ ପାଇଲା ଅର୍ଜୁନକୁ ଦେବା ଲାଗି, ଠାକୁର ବଡ଼ ଠାକୁର କହିଲେଣି ଦୁର୍ଯ୍ୟୋଧନକୁ ଦେବା ଲାଗି,
1: ନିଶ୍ଚିତ।
0: ତେଣୁକରି ମୋ ମନଟା ଭାରି ଦୁଃଖ ହେଉଛି ଠାକୁର, କ'ଣ କରିବି କୁହନ୍ତୁ ଦେଖି। ଉପକାର ଅର୍ଜୁନଙ୍କ ଉପକାର ଶୁଝିବି କିପରି? ଏହା ଶୁଣି ତଟ ଆସିଗଲେ ପ୍ରଭୁ ନାରାୟଣ, ଏକଥାକୁ ଚିନ୍ତା କରୁଛୁ ଶୁଣ ମୋ ବଚନ।

0: ଅର୍ଜୁନ କୌଣସି ନାରୀ ସଂସ୍ପର୍ଶ କରେ ନା, ପଦ ଛୁଇଁ ଆମ କରିଛି, କିନ୍ତୁ ତୁମେ ଭଉଣୀକି ନେଇଯା, ତତକ୍ଷଣ ଅବିକା ଯାଅ,
1: ଅନ୍ତପୁରେ ଛାଡ଼ି ଦେଇ ଆସ,
0: ମୋ କଥା କହିବ, ମୁଁ ତାଙ୍କୁ ପଠେଇଛି ବୋଲି ଭଉଣୀକୁ କହିବ।
1: ତାପରେ କ'ଣ
0: ଶୁଣିଂ କରି ସ୍ତରତରେ ସତ୍ୟଭାମା ଚଳିଗଲେ, ଆନନ୍ଦ ସୁଭଦ୍ରାଙ୍କୁ ସକାଳ ଜଣା ଆଣିଲେ, କାମନା ପୂର୍ଣ୍ଣ ହେଲା। ମୋ ସାଥୀ ଭାଇ ଆଜ୍ଞା ଦେଇଛନ୍ତି, ମୁଁ ଅର୍ଜୁନ ପରେ ଛାଡ଼ିଦେବି।
1: ଚାଲ,
0: ସତ୍ୟଭାମା ସୁଭଦ୍ରାଙ୍କୁ ନେଇ ଅର୍ଜୁନଙ୍କ ଉପରେ ପହଞ୍ଚି ଯାଇଛନ୍ତି।
1: ତାପରେ କ'ଣ ହେଇଛି?
0: କିଏ ସେ କବାଟରେ କ'ଣ କଲେ ରେ? ସତ୍ୟଭାମା କବାଟରେ କରମା ଡାକିଦେଲେ। ସତ୍ୟଭାମା କରମାରି ଡାକିଲେ, ଘନ ଘନ ଦ୍ୱାର ଫେଡ଼ି ଦିଅରେ ତୁ।

0: ଚଣ୍ଡାଳୁଣୀଟା ଖିଆ ଶୁଣି ତୁ କିଏ ଆସିଛୁ ପିସା ଶୁଣି ଜାଣିନୁ ତୁ କିଏ ମୋ ଜୀବୀର ଅର୍ଜୁନ କୋଶିଙ୍ଗ କୁମାରୀ ସର ଗୁଡାକ ବଙ୍କା ଡଙ୍କା ହୋଇଥିଲା ମୁଁ ସଳଖ କରୁଛି ପରିଚୟ ଦେ ନହେଲେ ସର ମାରି ତୋ ମୁଣ୍ଡ କାଟିଦେବି କାତର ଚିତ୍ତରେ କଣ୍ଠରେ କହିଲେ କିଏ ମା
1: କଣ କହିଲେ
0: ଅର୍ଜୁନ ଆରେ ମୁଁ ଡାକୁଛି ଭାଉଜ ଡାକୁଛି କହିଲେ ଭାଉଜ କୁଆଡେ ଆସିଛ ନା ମୁଁ ଆଣିଛି ତୁମକୁ ସାଥିରେ ମୋ ସାଥିରେ ନଣନ୍ଦ ଆସିଛି କୃଷ୍ଣ ପଠେଇଛନ୍ତି କହିଲେ କୃଷ୍ଣ ପଠେଇଛନ୍ତି ତୁମ ନଣନ୍ଦ ସାଙ୍ଗରେ ହେଇନି ଆସିଛ ସୁଭଦ୍ରାଙ୍କୁ
1: କାହିଁକି
0: ଶୁଣ ମୁଁ ଆଜ୍ଞା ଦେଉଛି ସେ ମୋର ମାଉସୀ ଝିଅ ଭଉଣୀ ଗ୍ରହଣ କରିବି ନାହିଁ ଆଦେଶ ଦେଉଛି ସୁଭଦ୍ରାଙ୍କୁ ନେଇ କୃଷ୍ଣଙ୍କ ଉପରେ ଛାଡ଼ିଦିଅ
1: ଛାଡ଼ିଦିଅ
0: ମୁଁ ଗ୍ରହଣ କରିବା ଯାହା କୃଷ୍ଣ ଗ୍ରହଣ କରିବା ସେଇଆ ଏହିପରି କହୁ କହୁ ରାତି ପାଇଗଲା ହେଉ ତାରୁ ଶୁଣ ପଣ୍ଡିତେ ତୁ ଯାହା ମନ ଦୁଃଖରେ ନଣନ୍ଦ ଭାଉଜ ପଳେଇଗଲେ ଶ୍ରୀକୃଷ୍ଣ ଦାନ୍ତ ହସୁଥିଲେ ସତ୍ୟଭାମା ପହଞ୍ଚିଗଲେ ଦାନ୍ତୁ ଆଣି କଟକେ ବିଜୟ ଚକ୍ର ପାଣି ଏକାଳରେ

ଅର୍ଜୁନ ଗ୍ରହଣ କଲା ନାହିଁ। କୃଷ୍ଣ କହିଲେ ଭୟ କରନା, ମୋ ବହୁ ମାୟାବତୀ ସ୍ତମ୍ଭନ ମୋହନ ଅବଶ୍ୟ ଉଚ୍ଚାଟନ ସବୁ ମନ୍ତ୍ର ଶିଖିଛି, ଯାହା ତାଠୁ ମନ୍ତ୍ର ନେଇ ଆସିବ, ଦେଖାଯାଉ ଅର୍ଜୁନ ମିଳନ ହେବ କି ନାହିଁ। ଚାଲିଲେ ସତ୍ୟଭାମା ମାୟାବତୀକୁ ଜଣେଇଦେଲେ, ମାୟାବତୀ ମନ୍ତ୍ରତନ୍ତ୍ର ସକଳ ଦେଇଦେଲା, ସୁଭଦ୍ରାଙ୍କୁ ଶିଖେଇ ଦେଲା। ଏହିପରି କୋଉ ରଜନୀ ଆସି ପହଞ୍ଚିଗଲା ରେ, କଲ୍ୟାଙ୍କ ଉପରେ ଅର୍ଜୁନ ଶୋଇଛି, କବାଟ ତ ଖୋଲି ଯାଇଛି, ମନ୍ତ୍ର ତ ପାଇଛି ସୁଭଦ୍ରା ମାୟାବତୀ ଠାରୁ। ସେଇ ସମୟରେ ଚାଲିଲେ ନଣଙ୍ଗା ଭଜ ଦୁହେଁ। ସୁଭଦ୍ରା କଣ କଲା, ମନ୍ତ୍ର

0: సుభద్రను పెళ్లి దేలే, అంతఃపురకు సుభద్ర చాలిగలా, భితరపట అడిని దీదలా,
1: కవాట దీదలే,
0: అర్జున సోచి వశీకరణ మంత్ర ధుణి నైతిలా, అర్జునకు ఉపరే ఫింగి దేలా,
1: తాపరే
0: అర్జున సోచి పల్లంకు ఉపరే
1: నిశ్చిత
0: సోచంతి సుభద్ర ఠియా హోచంతి ବଶୀକରଣ ମନ୍ତ୍ର ପାଇଛି କି ଅର୍ଜୁନ ଉପରେ ପଡୁଛି ଲୋମକେ କାଣ୍ଡେ କାଣ୍ଡେ ବିନ୍ଧିଲା ଫୁଲ ସର ଜାଣିକି ଚାହିଁଲା ଦିଶିଲା ନାଗରିଆ କାମସ୍ୱର ବାୟା ହେଇଗଲେ ଅର୍ଜୁନ ତେଣୁ ଚାରିଆଡ଼କୁ ଚାହିଁଲା ଦେଖା ହେଲା ସୁଭଦ୍ରା ପରି ତଳକୁ ଚାହିଁଥିଲା ସୁଭଦ୍ରା ବସିଛି ଯେତେବେଳେ ପଲଙ୍କ ଉପରୁ ଅର୍ଜୁନ ଉଠିଯାଏ ସୁଭଦ୍ରାଙ୍କ ପାଶକୁ ପେକେଳେ ସୁଭଦ୍ରା ପଳାଇ ନ ଗଲେ କବାଟ ଖୋଲିବା ଲାଗି ମନେ ଉଚ୍ଚାରିଲେ ପଛପଟୁ ପଣତ ଧରିଲା ଅର୍ଜୁନ କେଣିକି ଯାଉଛୁ ମୋର ଯୁବତୀ ରତନ ଘରେ ପଳାଉଛୁ ଅନ୍ତପୁର କିପରି ଆଇଲୁ କହିଲା ପ୍ରଭୁ କାଲି କେତେ କଥା କହିବି ତୁମକୁ କେତେ ପ୍ରକାର ନିନ୍ଦା କରି କହିବି ଆଜି ମୁଁ ଆପଣଙ୍କୁ କହୁଛି ଏତିକି ମୁଁ ତୁମକୁ ସମୀପଦ ବରିବା ଲାଗି ଆସିଛି ଏହି ସମୟରେ କହିଲା ସୁଭଦ୍ରା ଅର୍ଜୁନକୁ
1: ମିଳନ ହେଲା
0: ସୁଭଦ୍ରା ଅର୍ଜୁନ ଦୁହିଁଙ୍କର ପଲଙ୍କ ଉପରେ ଅଛନ୍ତି ଅଧିକ କଣ କହିବି ରେ ବାପା ହନ ସେଇ ସମୟରେ ସୁଭଦ୍ରା କହିଲେ କଣ କହିଲା ଯାହା ତ ହବାର କଥା ପ୍ରଭୁଙ୍କ ଆଜ୍ଞା ଏହି ସମୟରେ କଣ ହେଇଛି ଗଜଦନ୍ତ ପଲଙ୍କରେ ସୁଲୀଳର ତୁଳି ସିଞ୍ଚା ହୋଇଥିଲା ତହିଁରେ କର୍ପୁର।

0: ଏହି ପରି ସାତ ଦିନ ଗୁପ୍ତ ପ୍ରୀତି ହେଲା। ସାତ ଦିନ ଗୁପ୍ତ ପ୍ରୀତି ହେଇଗଲା।
1: ଆଚ୍ଛା ଆଚ୍ଛା।
0: ଦିନେ ଯମୁନାକୁ ଯାଇଥିଲେ ସ୍ନାନକୁ, ଭାଉଜଙ୍ଗ ମାନଙ୍କ ମେଳରେ କିଏ ସୁଭଦ୍ରା, ରେବତୀ ଦେଖି ପକାଇଲେ ସୁଭଦ୍ରାଙ୍କ ଅଙ୍ଗରେ ପୁରୁଷର ଚିହ୍ନ ଗୁଡିକ।
1: ନିଶ୍ଚିତ
0: ପଚାରିଲେ, ନଣନ୍ଦେ ଏ ଚିହ୍ନ ପାଇଲୁ କୋଉଠୁ? ସୁଦର୍ଶନ ଚକ୍ର ବୁଲୁଛି, ତୁମ ଭାଇଙ୍କର ମୋ ଆଗରେ କୁହ।
1: କହିଲେ
0: ସୁଭଦ୍ରା କହିଲେ, ନୂଆ ବୋଉ ଆଗରେ ପ୍ରକାଶ କରିବନି, କିନ୍ତୁ ଅର୍ଜୁନକୁ ମୁଁ ଦେହ ଦେଇଛି। ଏ କଥା ଶୁଣି କିଏ ରେବତୀ
1: ଶୁଣିଲେ
0: ଆସି ପହଞ୍ଚିଗଲେ ଅନ୍ତପୁରେ। ବଳରାମ ଭୋଜନକୁ ଯାଇଛନ୍ତି, ଖାଇଲା ସମୟରେ କହିଲେ, କିଏ ରେବତୀ, ତୋର ଘର ଝିଅ ଗୁଡାକ ଚୋରି କରି ଆଣୁଛ, ତୁମ ମୁଁକୁ ଲଜ୍ଜା ଲାଗୁନି? ତୁମ ଭଉଣୀ ନବଯୁବା ହେଲାଣି, ତା ବିବାହ ଦାୟିତ୍ୱ ତୁମେ ନେଉନା। ଶ୍ରୀକୃଷ୍ଣ କଥା ଶୁଣିକରି ବଳରାମ କହିଲେ, ମାତ୍ର ହେଲା ପାଞ୍ଚ ଦିନ ଡେରି, ଆଜିରେ ମୁଁ ସ୍ୱୀକାର ପଠେଇଦେବି ଦୁର୍ଯ୍ୟୋଧନ। ପାଞ୍ଚ ଦିନ ଭିତରେ ଆସି ପହଞ୍ଚି ଏ ସମୟରେ କହିଲା, କୃଷ୍ଣଙ୍କୁ ଡାକି ସ୍ୱୀକାର ପତ୍ର ପଠେଇଦେଲେ ଦୁର୍ଯ୍ୟୋଧନ ପାଖକୁ। ଦୁର୍ଯ୍ୟୋଧନ ସେଇ ସମୟରେ ବଡ଼ ବେଶରେ ଆନନ୍ଦରେ ବାହାରିଲା। ପାଞ୍ଚ ଦିନ ପୂର୍ଣ୍ଣ ପରେ ସପ୍ତରଥଙ୍କୁ ଘେନି, ଅଠାଣୁଇ ସୈନ୍ୟମାନଙ୍କୁ ଘେନି ଆନନ୍ଦରେ ବରଯାତ୍ରୀ ଆସିଲେ। କିଏ ଚାରି ପାଣ୍ଡବ ମାନେ ଆସିଛନ୍ତି? ଆସିଲା ସମୟରେ କଣ ହେଲା,
1: କିପରି
0: ଚାରି ପାଣ୍ଡବ ମାନେ ଆସିଛନ୍ତି? ସେଇ ସମୟରେ ଶ୍ରୀକୃଷ୍ଣ ଆଦେଶ ଦେଲେ, ବଳରାମ ଆଦେଶ ଦେଲେ, ଅର୍ଜୁନକୁ ତୁ ଅର୍ଜୁନ ବାତାବରଣ କାମ କରିବୁ, ନନ୍ଦରାଜ ଆଜି ବାତାବରଣ କରିବା ଲାଗି ତୁ ବାରିଅ କାମ କରିବୁ, ହେଲେ ଗାର୍ଗବଙ୍କୁ ଡାକି ବିବାହ ସାମଗ୍ରୀ ସବୁ ଠିକ କରିଦେଲେ ରହିବ ତ ପର୍ବତରେ। ବାରିକ ଧରିଲା କି ଅର୍ଜୁନ ହେଲା ବରଣ ଡାଲା। ଦୁର୍ଯ୍ୟୋଧନ ବର ବେଶରେ ଆସି ପହଞ୍ଚିଗଲା କେଉଁଟା ସିଂହ ଦରଜା ପାଶରେ, ରହିବ ତ ପର୍ବତ ସିଂହ ଦରଜା ପାଶରେ ପହଞ୍ଚିଗଲା। ନନ୍ଦ ଯାଉଛନ୍ତି, ଗାର୍ଗବ ତପଧନ ଯାଉଛନ୍ତି, ଅର୍ଜୁନ ବରଣ୍ଡାଳ ହରିଛି, ଦୁର୍ଯ୍ୟୋଧନ କପାସରେ ଦୃଢ ଗୁରୁ ଥିଲେ, ଦୁର୍ଯ୍ୟୋଧନ କର୍ଣ୍ଣରେ ଯେ ବୁଝାଇ କହିଲେ, ଆରେ ଅର୍ଜୁନ ଚାଲି ପରି ଜଣାଯାଏ ମୋତେ, ବାରିକ ପିଲା ନୁହେଁରେ ତ ହଉଛି ଅର୍ଜୁନ, ବରଣ୍ଡାଳ ହରିଛି, ଶକୁନି ବୋଇଲେ ଏଇଟା ବୁଢ଼ାଟା ଦୁଶୁନି ଏଭଳିଆ ଭଣ୍ଡାରୀଟା
1: କଣ କହିଲେ ଜଲ୍ଦି?
0: ସେଇ ସମୟରେ ସହଦେବକୁ ପଚାରିଲେ, ଯୁଧିଷ୍ଠିର କହିଲେ, ଆରେ ଇଏ କିଏ ସେକିରେ? ସହଦେବ କହିଲେ, ଭାଇ ନା ଏଭଳିଆ ଅର୍ଜୁନ ନୃସିଂହ କୁମାରୀ ଅଛି। ଏ ସମୟରେ କଣ ହେଇଛି, ଆନନ୍ଦରେ ବେଦୀ ସାମଗ୍ରୀ ସଂଗ୍ରାମ ହେଇଗଲା, ଭଉଣୀକି ପଠେଇ ଦେବୀ ଦର୍ଶନ କରିଦେଲେ। ଦେବୀ ଦର୍ଶନ ସରିଲା ପରେ ଯେତେବେଳେ ଆଦେଶ ଦେଲେ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣ ଆଦେଶ ଦେଲେ, କୃଷ୍ଣ ଆଦେଶ ଦେଲେ, ଅର୍ଜୁନ ମୋ ଭଉଣୀକି ତୁ ବେଦିକି ନେବୁନି, ପାଇଛୁ ମନ୍ତ୍ର, ତତେ ବୈଷ୍ଣବ ମନ୍ତ୍ର ଶିଖେଇ ଦଉଛି, ଏଇ ବୈଷ୍ଣବ ମନ୍ତ୍ର ବୋଲେ ତତ୍ରଭୁଜା ହେବୁ, ଆଉ ଗୋଟେ ରଥ ପହଞ୍ଚିଯିବ, ଚିତ୍ରମୟ ରଥରେ ଭଉଣୀକି ନେଇ ଦ୍ୱାରିକା ଚାଲିଯିବୁ। ଯେତେବେଳେ ବଧୁ ରୂପରେ ବାରିକ ରୂପରେ ଅର୍ଜୁନ ଆଣୁଛି ସୁଭଦ୍ରାଙ୍କୁ, ସେଇ ସମୟରେ କଣ ହେଲା, ମନ୍ତ୍ର ପଢ଼ିଲେ ଅର୍ଜୁନ ବିମାନ ପହଞ୍ଚିଗଲା, ଅର୍ଜୁନ ସୁଭଦ୍ରାଙ୍କୁ ନେଇ କୋଳରେ ବସାଇଲା ଆନନ୍ଦରେ।

ଶୁଣିଲି ଦଶକାଠିଆ ଗୀତ, ପରିବେଷଣ କଲେ ଚକ୍ରଧର ବାରିକ ଏବଂ ସାଥୀ। ସାଥୀମାନେ ହେଲେ ଭଗବାନ ବିଶ୍ୱାଳ ଏବଂ ସୁନନ୍ଦ ତରାଇ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ SMS ଜରିଆରେ।

0: ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି।
1: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
0: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
1: NPS ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ NPS ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। NPS ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ପାରାଦୀପରୁ। ପଠାଇଛନ୍ତି ଦିଲୀପ ନାୟକ। ଆପଣ ଲେଖିଛନ୍ତି, ନମସ୍କାର, ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଏବଂ ମା ସାରଳାଙ୍କ କରୁଣାରୁ ସମସ୍ତେ ଭଲରେ ଥାଆନ୍ତୁ। ତେବେ ଆପଣଙ୍କର ଏହି ଶୁଭକାମନା ପାଇଁ ଆପଣଙ୍କୁ ଅନେକ

ଧନ୍ୟବାଦ। ତେବେ ଆପଣଙ୍କର ଅନୁରୋଧର ଗୀତଟି କଥାଚିତ୍ର ଜମାନେ କୋ ଦିଖା ନାହେ ରୁ ଆସିଛି, ଗାଇଛନ୍ତି ଶୈଳେନ୍ଦ୍ର ସିଂ। ତେବେ ଦିଲୀପ ବାବୁ, ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ ଅନୁରୋଧର ଗୀତଟି ହେଉଛି ତୁଝି ଭୁଲାଏ ଏ ମେରି ପାହେ ନାଇସେ ଗଙ୍ଗା କହିଁ ମିଲେଗି। କଥାଚିତ୍ର ରାମ ତେରି ଗଙ୍ଗା ମିଲି କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଅନୁରୋଧ କରିଥିବା ଶ୍ରୋତା ହେଲେ ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ।

ପରବର୍ତ୍ତୀ ଗୀତ କଥାଚିତ୍ର କନ୍ୟାଦାନ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ସେକ୍ଟର 11 CDA କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର।

ସପନ ବଣିକ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ସୁରେଶ ୱାଡ଼େକର ଏବଂ ସାଥୀ ଅନୁରୋଧକାରୀ ଶ୍ରୋତା ହେଲେ ଶଙ୍ଖତରାସ କଟକରୁ ସୁନୀଲ କୁମାର ମହାନ୍ତି, ସିଲୁ ଏବଂ ଆକୃତି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ବାଙ୍କିରୁ ପଠାଇଛନ୍ତି ଟୁକୁ ଏବଂ ଲିଜା। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏ ସୁନ୍ଦର ଗୀତଟି ମଞ୍ଜିଲ କଥାଚିତ୍ରରୁ।

ପରବର୍ତ୍ତୀ କଥାଚିତ୍ର ହୀରାମୋତି ମାଣିକ, କଣ୍ଠଦାନ କରିଛନ୍ତି ବାଣୀ ଜୟରାମ ଏବଂ ପ୍ରଣବ କିଶୋର ପଟ୍ଟନାୟକ, ଅନୁରୋଧ କରିଛନ୍ତି ଶୁଣିବା ପାଇଁ ଦକ୍ଷିଣକୂଳ ଯାଜପୁରରୁ ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ।

କଥାଚିତ୍ର ଛାତିରେ ଲେଖିଛି ତୋରିନା, କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ ମଳୟ ମିଶ୍ର। ତେବେ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ନୂଆପାଟଣା ତିଗିରିଆ କଟକରୁ ଲକ୍ଷ୍ମୀକାନ୍ତ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଉଲ୍କା କଥାଚିତ୍ରରୁ ଗାଇଛନ୍ତି ଆରତୀ ମୁଖାର୍ଜୀ। ତେବେ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ବଲାଙ୍ଗୀରରୁ ପ୍ରଭାସିନୀ।

0: ଶୁଣିଲେ ଚୁଡ଼ିନାଗର ବାଦ୍ୟ ପରିବେଷଣ କଲେ ଗୋଲକ ବିହାରୀ ଦାସ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ନାରୀ ମହଲ।

ଦିନକୁ ଦିନ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି, ଆଉ ଆମ ଦେଶ କଥା ନ କହିଲେ ହିଁ ଭଲ। ଆପଣମାନେ ସମସ୍ତେ ଜାଣନ୍ତି ଯେ ପୃଥିବୀର ଦ୍ୱିତୀୟ ବୃହତ ଜନସଂଖ୍ୟାର ଦେଶ ହେଉଛି ଆମ ଦେଶ। ତେବେ ଏହି ଜନ ବିସ୍ଫୋରଣ ଯୋଗୁଁ ବେକାରୀ, ଦାରିଦ୍ର୍ୟ, କ୍ଷୁଧା, ବାସୋପଯୋଗୀ ସ୍ଥାନ, ଏମିତି ଅନେକ ସମସ୍ୟା ସେହି ଅନୁପାତରେ ବଢ଼ି ଚାଲିଛି। କେଉଁଠି ସ୍ୱାସ୍ଥ୍ୟ ସେବାର ସୁବିଧା ନାହିଁ ତ କେଉଁଠି ପାନୀୟ ଜଳର ଘୋର ଅଭାବ ଦେଖାଯାଉଛି, ପୁଣି କେଉଁଠି ଶିଶୁ ପୁଷ୍ଟିହୀନତାର ଶିକାର ହେଉଛି, ଆଉ ଆମର ଆର୍ଥିକ ମାନଦଣ୍ଡ ବି ଦୋହଲି ଯାଉଛି। ତେବେ ଗୋଟିଏ ମାନସିକତାରେ ଏବେ ବି ପରିବର୍ତ୍ତନ ଆସିନି, ସେଇଟି ହେଉଛି ପୁଅ ଝିଅ ଭିତରେ ଥିବା ପ୍ରଭେଦ। ଭାବନ୍ତୁ ତ ଭଉଣୀ, ଯଦି କେବଳ ଆମେ ସମସ୍ତେ ପୁଅଟିଏ ଚାହିଁବା ତେବେ ଆମର ଏଇ ପରିବାର ବା ବଂଶ ଆଗକୁ ବଢ଼ିବ କେମିତି? ଏଇ ଝିଅ ପୁଅର ପ୍ରଭେଦ ପାଇଁ ପୁଅଟିଏ ପାଇଁ ଝିଅ ମିଳୁନାହିଁ। ହଁ, ଏକଥା ବି ସତ ଯେ ପୁଅ ହେଉ କି ଝିଅ ହେଉ, ପରିବାରଟିଏ ଛୋଟ ହେଲେ ସିନା ସେମାନେ ନିଜର ସନ୍ତାନଟିକୁ ସୁନ୍ଦର ଭାବରେ ପ୍ରତିପାଳନ କରିପାରିବେ, ତାକୁ ସଠିକ୍ ଶିକ୍ଷା, ଦୀକ୍ଷା, ସ୍ୱାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଯୋଗାଇ ପାରିବେ। ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ଜନସଂଖ୍ୟା ବୃଦ୍ଧି ପାଇଁ ହେଉଥିବା ସମସ୍ୟା ଯେମିତି ଲିଙ୍ଗଭେଦ, ପରିବାର ନିୟୋଜନ, ଦାରିଦ୍ର୍ୟ, ମାନସିକ ସ୍ୱାସ୍ଥ୍ୟ ଏବଂ ମାନବ ଅଧିକାର, ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତୁ ଏହି ଅବସରରେ ଶୁଣିବା ସଙ୍ଗୀତ ରୂପକ ମାଳତୀ ଦେଇଛି ଚିଠି। ରଚନା ତରୁଣକାନ୍ତି ରାଉତ, ପ୍ରଯୋଜନା ଲଳିତେନ୍ଦୁ କାନୁନଗୋ।

ମୁଁ କଣ କଲି, ନମରି କାହିଁକି ରହିଲି, ଅଳ୍ପ ବୟସର ଝିଅଟାକୁ କାହିଁକି ବାହା ଦେଲି, ଭାରିଜା ବୁଦ୍ଧିରେ ପଡ଼ି ଝିଅଟାକୁ ପାଠ ନ ପଢ଼ାଇ ବଡ଼ ଭୁଲ କଲି, ଯେଉଁ ଡାଳରେ ବସିଲି ସେଇ ଡାଳଟାକୁ ଆଣିଦେଲି। ହାଏ ମୁଁ କଣ।

ଲେଖିଥିଲେ ସଙ୍ଗୀତ ରୂପକ ମାଳତୀ ଦେଇଛି ଚିଠି, ରଚନା କରିଥିଲେ ତରୁଣକାନ୍ତି ରାଉତ, ପ୍ରଯୋଜନାରେ ଥିଲେ ଲଳିତେନ୍ଦୁ କାନୁନଗୋ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ମିଶ୍ର, ଏଥିରେ ଅଂଶଗ୍ରହଣ କରିଥିଲେ କରୁଣାକର ସେଠୀ, ଶୈଳଭାମା ମହାପାତ୍ର, ପଦ୍ମାବତୀ ଦ୍ୱିବେଦୀ, ଶରତ କୁମାର ନାୟକ, ମାନସୀ ରେଣୀ ପାତ୍ର, ଶୁଭ୍ରା ପ୍ରିୟଦର୍ଶିନୀ, ଶିଉଳି ଘୋଷ ଏବଂ ଦୀପକ କୁମାର କର। ଭଉଣୀ, ଆମ ଭାରତୀୟ ପରମ୍ପରାରେ ପିତାମାତାଙ୍କୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ଏହା ମଧ୍ୟ ଗ୍ରହଣ କରାଯାଇଛି ଯେ ସେମାନଙ୍କର ବୃଦ୍ଧାବସ୍ଥାରେ ସନ୍ତାନ ସନ୍ତତି ସେମାନଙ୍କର ଯତ୍ନ ନେବେ। କିନ୍ତୁ ଆଜିର ସମୟରେ ପରିସ୍ଥିତି ପାଇଁ ହେଉ ଅବା ମାନସିକତା ପାଇଁ ଅନେକ ନିଜର ବୟସ୍କ ପିତାମାତାଙ୍କୁ ଅବହେଳା କରୁଛନ୍ତି। ଅନେକ ସ୍ଥାନରେ ସେମାନେ ନିଜର ସନ୍ତାନମାନଙ୍କ ଦ୍ୱାରା ନିର୍ଯାତିତ ହେବାର ନଜରକୁ ମଧ୍ୟ ଆସୁଛି। ଯଦିଓ ବର୍ତ୍ତମାନ ସେମାନଙ୍କର ଅଧିକାର ଏବଂ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇଛି, ତଥାପି ଆମେ ଯତ୍ପର ନାସ୍ତି ସେମାନଙ୍କୁ ଶ୍ରଦ୍ଧା ସମ୍ମାନ କରିବା ସହ ସେମାନଙ୍କର ଯତ୍ନ ନେବା

ଭଉଣୀ, ଜୀବନର ସୁଖ ଶାନ୍ତି ସନ୍ତୋଷରେ ରହିବା ପାଇଁ ଆମେ ଅନବରତ ଚେଷ୍ଟା କରୁଛୁ, କିନ୍ତୁ ଏସବୁ ନିର୍ଭର କରୁଛି ଆମର ମାନସିକ ଓ ଶାରୀରିକ ସୁସ୍ଥତା ଉପରେ। ତେବେ ଏହି ଶାରୀରିକ ମାନସିକ ସୁସ୍ଥତା ପାଇଁ ବ୍ୟାୟାମ, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ତଥା ଶୃଙ୍ଖଳିତ ଜୀବନଚର୍ଯ୍ୟା ଯେତିକି ଗୁରୁତ୍ୱପୂର୍ଣ୍ଣ, ଆମ ଚାରିପାଖର ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆମେ ଯେତେ ସଚେତନ ସତର୍କ ରହିଲେ ବି ଯଦି ଆମର ପରିବେଶ ପ୍ରଦୂଷିତ ହେଉଥାଏ, ତେବେ ତାର ପ୍ରଭାବ ଆମର ଶରୀର ଉପରେ ନିଶ୍ଚୟ ପଡ଼ିବ। ପରିବେଶ ସ୍ୱଚ୍ଛ ରହିଲେ ହିଁ ଆମେ ସୁସ୍ଥ ନିରୋଗ ଜୀବନଯାପନ କରିପାରିବା।

ତେବେ ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆଉ ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼୍ 753001। ତାହେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ଏଇଠି ରହୁଛି ମୁଁ ନିର୍ମାଲ୍ୟ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର, ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି, କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 2 ଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ, ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2,954କୁ ବୃଦ୍ଧି, ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡୋନେସିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଗତି ପ୍ରଦାନ କରିବ ଏବଂ ସହଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବ। ଆଜି ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ନୂତନ କ୍ଷେତ୍ର ଖୋଲିବା ସହ ଦୁଇ ବୃହତ ଦେଶ ମଧ୍ୟରେ ସମ୍ପର୍କର ନିବିଡ଼ତା ତଥା ଅର୍ଥନୈତିକ ସହଭାଗିତା ପରିଲକ୍ଷିତ ହେବ। ବ୍ୟାପକ ରଣନୈତିକ ସହଭାଗିତା ଉପରେ ଆଲୋକପାତ କରି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ସହଭାଗିତାର ପ୍ରମୁଖ କ୍ଷେତ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ଅନ୍ୟତମ, ଏତଦ୍ବ୍ୟତୀତ ସମ୍ପର୍କରେ ଅଧିକ ଅର୍ଥନୈତିକ ବିଷୟବସ୍ତୁ ମଧ୍ୟ ରହିଛି। ସେ କହିଛନ୍ତି, ବାଣିଜ୍ୟ କାରବାର $30 ବିଲିୟନ୍ ଅଧିକ ରହିଥିବା ବେଳେ ଏଥିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଇଣ୍ଡୋନେସିଆରୁ ଭାରତକୁ ମଧ୍ୟ ଅଧିକ ପୁଞ୍ଜିନିବେଶ ପାଇଁ ଆମେ ଆଶାବାଦୀ ଅଛୁ। ସାମୁଦ୍ରିକ ପଡ଼ୋଶୀ ହୋଇଥିବାରୁ ଆମେ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମଜବୁତ କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ହେଉଛନ୍ତି ଏହି କ୍ଷେତ୍ରର ଦୁଇ ପ୍ରମୁଖ ଶକ୍ତି। ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗ, ସାମୁଦ୍ରିକ ଯୋଗାଯୋଗ ମାର୍ଗଗୁଡ଼ିକୁ ମୁକ୍ତ ରଖିବା ସୁନିଶ୍ଚିତ କରିବା, ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ମଲାକା ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗ ପରିବହନ ହୋଇଥାଏ ଏବଂ ମଲାକା ପ୍ରଣାଳୀ ଯେପରି ମୁକ୍ତ ରହେ ଏବଂ ହର୍ମୋଜ ପ୍ରଣାଳୀ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଗ୍ରାମୀଣ ଭିଭିଜି ରାମଜୀ ଆକ୍ଟ 2025 ଚଳିତ ମାସ 1 ତାରିଖରୁ ସଫଳତାର ସହ ଲାଗୁ ହୋଇଥିବାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଚୌହାନ ଆଜି ଏହି ଅଭିଯାନ ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିରେ 25,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
2: ଏକ ସାଲ ଦୋ ସାଲ ନେଇ ଏକ ଦିନ ମେ ପହଲେ ଦିନ ହିଁ ବିକଶିତ ଭାରତ ଜୀ ରାମ ଜୀ ଯୋଜନା ଏକ ସାଥ ପୁରେ ଦେଶ ମେ ଲାଗୁ ହୋ ଗଈ। 5 ସାଲ ମେ 7.5 ଲକ୍ଷ କରୋଡ଼ ସେ ଜ୍ୟାଦା କି ରାଶି 2,86,000 ପଞ୍ଚାୟତ ମେ ଠିକ ସେ ଲଗ ଗଈ ତୋ ଗାଁ ସମ୍ପୂର୍ଣ୍ଣ ବିକଶିତ ହୋ ଯାଏଗେ, ସମୃଦ୍ଧ ଓ ବିକଶିତ ଗାଁ କା ନିର୍ମାଣ ହୋ ଯାଏଗା। ଆପଣ ମଜଦୁର ଭାଇ ବହନୋ କେ ଲିଏ ଏକ ବେହତର ଯୋଜନା ଦେନା ଚାହତେ ଥେ, ମୋଦି ଜୀ ନେ ଜୋ ମାର୍ଗଦର୍ଶନ ହମ ସବକା କିୟା ୟେ ଉନ୍ହୀ କି ସଂକଳ୍ପବଦ୍ଧତା କା ପ୍ରତୀକ ହେ।

ବିକଶିତ ଭାରତର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆକ୍ଟ ଅଧୀନରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ଭାରତ ତା'ର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବା ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି, ଯେଉଁଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ କହିଛି ଏହି ବୈଠକ ଚଳିତ ମାସ 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦୁଇଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗୀ ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 139 ଗାଡ଼ିରେ 4,131 ଜଣ ତୀର୍ଥଯାତ୍ରୀ ପାରମ୍ପରିକ ପହେଲଗାମ ମାର୍ଗ ଆଡ଼କୁ ଗତି କରୁଥିବା ବେଳେ 152 ଗାଡ଼ିରେ 2,590 ଜଣ ତୀର୍ଥଯାତ୍ରୀ ସ୍ୱଳ୍ପ ଦୂରତାର ବାଲତାଲ ମାର୍ଗ ଦେଇ ଆଗକୁ ବଢ଼ୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ତୀର୍ଥଯାତ୍ରା ପରିଚାଳିତ ହେଉଛି, ଯେଉଁଥିରେ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟତ ସୁନିଶ୍ଚିତ କରିବା ସହ ଉଭୟ ମାର୍ଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ପାଣ୍ଡବାଣୀ ଗାୟିକା ତିଜନ ବାଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ତିଜନ ବାଈ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି ତିଜନ ବାଈ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତିଜନ ବାଈ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ। ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍ମରଣୀୟ ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2,954କୁ ବୃଦ୍ଧି ପାଇଛି ଏବଂ 16,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ଶୋକ ଘୋଷଣା କରି କହିଛନ୍ତି ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନିରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ DRC

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚିଠା ଭୋଟର ତାଲିକା, ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟାରେ 20 ଲକ୍ଷ 14 ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,34 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ। ବର୍ତ୍ତମାନ ଏ ଡ୍ରାଫ୍ଟ ରୋଡ଼ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଟା 1,58,000। ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ଣ୍ଣ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଡ଼ରୁ କାଟିଯାଇଛି।
1: ଆଜିଠାରୁ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା 4 ସେପ୍ଟେମ୍ବର ମାସ 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି, ଫଳରେ ମୋଟ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି। ସୂଚନା ଅନୁଯାୟୀ ମୋଟ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି। ବୌଦ୍ଧ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି। ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବାବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି, ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବାବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି। ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବାବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ ପହିଲାରୁ ସଫଳ ଭାବେ ଲାଗୁ ହୋଇଥିବା ଭିଭିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟିଏ ଦିନରେ ସାରା ଦେଶରେ ଲାଗୁ କରାଯାଇଛି।
3: मनरेगा को पूरे देश में लागू करने में 3 लगे थे, लेकिन मुझे आप सब पर गर्व है, 1-2 नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 नहीं, अब 125 दिन रोजगार, 5 में 7.5 करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
1: विकसित भारत दृष्टिकोण को साकार करने उद्देश्य आसंता पांच वर्ष भिविजि रामजी योजन 286,000 पंचायत 750,000 कोटी अधिक टंका विनियोग श्री चौहान कहते। यह योजनार प्रारंभिक स्थिति समीक्षा करी मंत्री श्री चौहान कहते योजना लागू होबार प्रथम सप्ताह देशर अनेक गुड़िए पंचायत ग्रामीण श्रमिक मानंकु कर्मसंस्थान जोगाई दिया जाइछि। यह योजना अधीन दैनिक मजूरी 10% वृद्धि पाई बेले कौनसी राज्य में दैनिक मजूरी हार 300 टंकारु कम रही ना। भिविजि रामजी योजन पांठि अभाव होबना एवं सरकार स्वच्छतार सह योजना कार्यकारिता नहीं सबु प्रकार उद्यम करुछंती मंत्री श्री चौहान कहते। आपण माने आंचलिक संवाद सुनुछंती आकाशवाणी कटकरु। माध्यमिक शिक्षा परिषद द्वारा परिचालित ओडिशा शिक्षक योग्यता परीक्षा ओटीईटी आज अनुष्ठित होउछि। राज्यर समस्त जिले में 311 टी परीक्षा केन्द्र में 97,150 जन परीक्षार्थी परीक्षा देउछंती बोली बोर्ड पक्षरु सूचना दिया जाइछि। पुरी श्रीमंदिर श्रीजीवानक श्रीअंगे फुलरी तेल लगेपर ज्वर सामान्य उपशम मिली। देवस्नान पूर्णमी में 108 घरा सुभाषित जल में स्नान चतुर्धा विग्रह ज्वर से पीड़ित होगापर अणसर घरे आज को 6 दिन हेब दईतापति और पति महापात्र गुप्त सेवा कर आज सुदुसुआर घर आसीबा ओष महाप्रभु को लगिकन धूपनीति सर बेहरण द्वार दईतापति प्रवेश ओष लगि कर श्रीमंदिर राजवैद्य परामर्शक्रमे आयुर्वेद पद्धति श्रीजीवू चिकित्सा करा जाउछि। उपमुख्यमंत्री प्रभाती परिडा देवगड़ वनखंड पक्षर 77वां वन महोत्सव सप्ताह अवसर में आयोजित कार्यक्रम में जोग दैछन्ति। परिवेश सुरक्षा जलवायु परिवर्तन मुकाबिला एवं सबुज परिवेश सृष्टि पाई चारा रोपण को एक जन आंदोलन में परिणत करने उपमुख्यमंत्री परामर्श दैछन्ति। कार्यक्रम में विधायक रोमांच रंजन विश्वाल जिलापाल कविंद्र कुमार साहू देवगड़ वनखंड अधिकारी और अन्य अतिथि माने उपस्थित थिले। नुआपड़ा जिल्लार समस्त धानमंडी चाषी ठार 100% धान क्रय होता जमापड़ी। नुआपड़ा विधायक जय ढोलकिया रविधान संग्रह प्रक्रिया सुरखुरी शेष होता नहीं सतोष व्यक्त कर श्री ढोलकिया प्रारंभिक पर्यायर केतक समस्या देखाई से गुड़िकर सफल समाधान होगासह चाषी ठार् धान क्रय कर देय प्रदान कर सूचना अनुजाई जिले में 9,78,000 क्विंटल धान संग्रह पर लक्ष्य रखाई बेले 9,64,000 क्विंटल धान संग्रह हो। उत्तर पश्चिम बंगोपसागर एवं तत्संलग्न उत्तर ओडिशा पश्चिमबंग उपकूल में सृष्ट लघुचाप अवपात में परिणत हो। बालेश्वर दक्षिण दक्षिण पूर्व दिग 50 किलोमीटर दूर से अवपात सृष्टि हो। चांदबाली उत्तर पूर्व ठार 60 किलोमीटर दूर से यह केन्द्रीभूत हो पश्चिम उत्तर पश्चिम दिगरे गति कर। आगामी 24 घंटा मध्य यह ओडिशा उपकूल बालेश्वर निकट चांदबाली और दीघा मध्य अतिक्रम कर संभावना रही। यार प्रभाव में दक्षिण पश्चिम मौसुमी वायु अधिक सक्रिय होगा सह राज्यर विभिन्न स्थान में प्रबल अति प्रबल वर्षा लगि रही। आंचलिक पाणीपाग विज्ञान केन्द्र सूचना अनुजाई आसंता 24 घंटा मध्य संबलपुर अनुगुण बौद्ध सुवर्णपुर और कंधमाल जिलार केतेक स्थान में अतिरु अति प्रबल वर्षा होबार संभावना रही। से भी 25 स्थान में प्रबल वर्षा होने सतर्क सूचना जारी कर। गत 24 घंटा मध्य कंधमाल जिलार खजुरीपड़े सर्वाधिक 276 मिलीमिटर वर्षा रेकर्ड कर। वर्षा संपर्क में पाणीपाग विज्ञान केन्द्र निर्देशक डॉक्टर मनोरमा महांती आकाशवाणी को कहते।
4: सुंदरगढ़ झारसुगुड़ा देवगढ़ केउंझर ढेंकानाल कलाहांडी रायगढ़ कटक एवं नवरंगपुर जिले में येलो अलर्ट जारी करा जाए छे। मत्स्यजीवी मानक आगामी 3 दिन पर्यंत वार्निंग रही छे। 5 तारीख रु 7 तारीख पर्यंत समुद्र अशांत रहिब वर्षा सहित पवन रेग रहिब 45 रु 55 किलोमीटर पर आवर पोर्ट वार्निंग जारी करा जाए छे। सिग्नल पोस्ट करा जाए छे।
1: नुआपड़ा जिले में प्रबल वर्षा जोगु विभिन्न खालुआ स्थान में वर्षापा जमी रही। केतक स्थान में सड़क उपर 2-3 फुट्र वर्षा जल प्रवाहित होता आम संवाददाता जनई। मुख्य संवाद पुणि थे प्रकाश पाइला चिठा भोटर तालिका। राज्य में 20 लक्षर ऊर्ध भोटर बाद पड़ा मुख्य निर्वाचन अधिकारी सूचना। भिविजि रामजी योजन राज्यगुड़ प्रथम किस्ती अर्थराशि प्रदान कले केन्द्र सरकार। राज्यव्यापी 311 टी केन्द्र में आज अनुष्ठित होउछि ओडिशा शिक्षक योग्यता परीक्षा एवं बंगोपसागर सृष्ट लघुचाप अवपात में परिणत। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ପାଞ୍ଚଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ଦେଶ କି ସୁରିଲି ଧଡ଼କନ୍ ଆକାଶବାଣୀ କେନ୍ଦୁଝର ସମୟ ସନ୍ଧ୍ୟା 5:00। ଶୁଣନ୍ତୁ ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ପ୍ରଥମ ଗୀତଟି ଶୁଣନ୍ତୁ ଶର୍ମିଲି ଚଳଚ୍ଚିତ୍ରରୁ, କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର।

ଶୁଣୁଥିଲେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା, କଣ୍ଠଶିଳ୍ପୀ ଥିଲେ ସାଧନା ସରଗମ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ କ୍ରିଏଚର୍ ଚଳଚ୍ଚିତ୍ରର ଗୀତ, କଣ୍ଠଶିଳ୍ପୀ ଅରିଜିତ ସିଂ।

ଟି ସୌରି ଏବଂ ତପୁ ମିଶ୍ରଙ୍କ କଣ୍ଠରେ ଶୁଣୁଥିଲେ ଆଇ ଲଭ୍ ୟୁ ଚଳଚ୍ଚିତ୍ରର ଗୀତ। ଗୀତ ରଚନା କରିଥିଲେ ସ୍ୱରୂପ ନାୟକ। ଏଥର ଶୁଣନ୍ତୁ ଦବଙ୍ଗ ଚଳଚ୍ଚିତ୍ରର ଏହି ଗୀତ, କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ।

କୁମାର ସାନୁ ଏବଂ ଆଶା ଭୋସଲେଙ୍କ କଣ୍ଠରେ ଶୁଣୁଥିଲେ ଦିଲ୍ କା କ୍ୟା କସୁର ଚଳଚ୍ଚିତ୍ରର ଗୀତ। ଏଥିସହ ଶେଷ କରୁଛୁ ଆଜିର ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM 100.1 ମେଗାହର୍ଷ ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF।

0: ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ବିକଶିତ ଗ୍ରାମୀଣ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ସମଗ୍ର ଦେଶରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ବା ଭିଭିଜି ରାମଜୀର ଲୋକାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଲ ସିଂ, ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚ୍ଟି ଧନରାଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୂଷଣ, ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୀବ କୁମାର ବେହେରା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ପଞ୍ଚାୟତରାଜ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଅତିଥିମାନେ ନିଜ ନିଜ ଅଭିଭାଷଣରେ ଏହି ବଡ଼ ସଂସ୍କାରର ପରିବର୍ତ୍ତନଶୀଳ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଇ ଭିଭିଜି ରାମଜୀର ଶୁଭାରମ୍ଭ କେନ୍ଦୁଝରର ଗ୍ରାମୀଣ ଅର୍ଥନୀତି ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକଟ କରିଥିଲେ। ପ୍ରଶାସନିକ ନିରନ୍ତରତା ବିଷୟରେ ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ଅତିଥିମାନେ ଆହୁରି ମଧ୍ୟ ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ସମୟରେ କେନ୍ଦୁଝର ଜିଲ୍ଲାର କୌଣସି ବି ଯୋଗ୍ୟ ଗ୍ରାମୀଣ ଶ୍ରମିକ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନର ସମସ୍ତ ଇ-KYC ଯାଞ୍ଚ ହୋଇଥିବା ଜବ୍ କାର୍ଡ଼ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିବ ଏବଂ ପର୍ଯ୍ୟାୟକ୍ରମେ ନୂତନ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ଼ ବଣ୍ଟନ ଶେଷ ନ ହେବା ପର୍ଯ୍ୟନ୍ତ ଏହା ବୈଧ ରହିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଲ ସିଂ ସ୍ୱାଗତ ଭାଷଣ ଦେଇ କହିଥିଲେ, ଜୁଲାଇ 1 ତାରିଖଠାରୁ ଏହି ଭିଭିଜି ରାମଜୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଏହି ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୂଷଣ କହିଥିଲେ,
1: ପ୍ରଥମତଃ ନୂଆ ଆଇନ କାହିଁକି, ଏଇ ଯେତେବେଳେ ପ୍ରଶ୍ନ ଉଠୁଛି, ଆମେ ମନରେଗାରେ ଯେତେବେଳେ କାମ କରିଛେ ସେଥିରେ 100 ଦିନର କାର୍ଯ୍ୟ କରିବା ଭିତରେ ବିଭିନ୍ନ ଯୋଉ ରେଷ୍ଟ୍ରିକ୍ସନ୍ ଥିଲା ବା ଯୋଉ ପିଲ୍ଫରେଜ୍ ଥିଲା ବା ଯୋଉ ବିଚ୍ୟୁତି ରହୁଥିଲା ବିଭିନ୍ନ ବିଭାଗମାନଙ୍କ ପାଇଁ କାର୍ଯ୍ୟାନ୍ୱୟନରେ, ସେଥିପାଇଁ ତାକୁ ଲକ୍ଷ୍ୟ କରିକି ବର୍ତ୍ତମାନ ଗୋଟେ ଗ୍ରାମାଞ୍ଚଳର ପରିବାରକୁ ଯଦି ହାରାହାରି ସିଏ 150 ଦିନ ପର୍ଯ୍ୟନ୍ତ, ଏଇଟାକୁ ଯୋଉଟା ଅଛି 125 ଦିନ ସ୍ଥଳ ବିଶେଷରେ, ଦେଢ଼ଶହ ଦିନ ପର୍ଯ୍ୟନ୍ତ, ଏବଂ ଏସ୍ ଟି ବା ଯେଉଁମାନେ ହାବିଟେସନ ଅଛନ୍ତି ସେଇ ହାବିଟେସନରେ ଅଧିକା ଦିନ ବଢ଼େଇବାରେ ବି ପ୍ରୋଭିଜନ ଅଛି, କିନ୍ତୁ ସେଟା ସ୍ପେସିଫିକ୍ ନୋଟିଫିକେସନ ଦ୍ୱାରା କରାଯାଇପାରିବ। ତେବେ ସମସ୍ତଙ୍କ ପାଇଁ 125 ଦିନର ବର୍ତ୍ତମାନ ରହିଲା ମ୍ୟାଣ୍ଡେଜ ପ୍ରୋଭିଜନ। ସେଥିରେ ଆଉ ଗୋଟେ ବଡ଼ ପ୍ରୋଭିଜନ ଅଛି ଯାହା ମନରେଗାରେ ନାହିଁ, ସେଗୁଡ଼ାକ ପ୍ରମୁଖ ଭାବରେ ଅଛି। ଏଇଟା ସେଥିରେ ଗୋଟେ ଜିନିଷ ରହିଛି, ଆଗରୁ ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଗୋଟେ ରାଜ୍ୟ ସରକାରଙ୍କ ଉପରେ ଗୋଟେ ବୋଝ ହେଉଥିଲା, ବର୍ତ୍ତମାନ ଆପଣମାନଙ୍କର ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଯଦି T+8 ଆପଣମାନେ MR ପେମେଣ୍ଟ କରିନାହାନ୍ତି, ତାହେଲେ T+8 ପର ଯେତେ ଦିନ ପର୍ଯ୍ୟନ୍ତ ଆପଣ FTO ଜେନେରେଟ୍ କରିନାହାନ୍ତି, ସେ ଭିତରେ ତାର ଯେତିକି ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଡ୍ୟୁ ହେବ, ପେମେଣ୍ଟ ହେଲା ବେଳକୁ ଅଟୋମେଟିକାଲି ସେତିକି ଟଙ୍କା ସେଥିରେ ଆଡ୍ ହେଇଯିବ। ମାନେ ଆପଣ ଯଦି ପେମେଣ୍ଟ ୟାକୁ T+8 MR ବାହାର କଲେନି, 0.05 ହିସାବରେ ଆପଣ 0.05% ତାର ଯେତିକି ସମୁଦାୟ ୱେଜ୍ ପାଇବାର କଥା ତାର 0.05% ହିସାବରେ ଦିନକୁ ସେହି ହିସାବରେ ତାର ଅଟୋମେଟିକାଲି ଆପଣ ଯେତେବେଳେ ପେମେଣ୍ଟ କରିବେ, ପେମେଣ୍ଟଟା ଯେତେବେଳେ ଜେନେରେଟ୍ କରିବେ, ମନେକର 3 ଦିନ ଲେଟ୍ରେ ଆପଣ କରିଛନ୍ତି, T+11 କରିଛନ୍ତି, ତାହେଲେ 3 ଦିନର ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଅଟୋମେଟିକାଲି ତାର ରେମୁନେସନରେ ଆଡ୍ ହେଇଛି, ସେଠି ଇଏ ଭିତରେ ଆଡ୍ ହେଇଯିବ। ସେଟା ଆକ୍ଟରେ ପ୍ରୋଭିଜନ ଅଛି, ସେ ଲିଗାଲ ରାଇଟ୍ ନାଉ। ତୃତୀୟ ଜିନିଷ ଥିଲା, ପ୍ରତ୍ୟେକ ଆମେ ଆନୁଆଲ ଆକ୍ସନ ପ୍ଲାନ ଯେମିତି କରୁଥିଲେ, ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତ ପାଇଁ BGPP ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ କରିବାର, ବର୍ତ୍ତମାନ BGPP ବର୍ତ୍ତମାନ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଇଁ କରିବାର ବର୍ତ୍ତମାନ ସମୟ ଅଛି। ଏହି BGPP ଆପଣଙ୍କର ଯେଉଁ 318 ପ୍ରକାର ଯେଉଁ କାମ ଅଛି, ସେ କାମକୁ ଆପଣମାନେ ସେ କାମ ଭିତରୁ ସାରଣୀ କ୍ରମେ ଅନ୍ୟ ସମସ୍ତ ଡିପାର୍ଟମେଣ୍ଟ ମାନଙ୍କର କନଭର୍ଜେନ୍ସକୁ ନେଇକରି ସେ ପ୍ଲାନ ଆକ୍ସନ ପ୍ଲାନଟା କରିବାକୁ ପଡ଼ିବ। ଯେ ଆକ୍ସନ ପ୍ଲାନଟା ନ୍ୟାସନାଲ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଷ୍ଟାକ୍ରେ ରହିବ। ଏବେ ବର୍ତ୍ତମାନ ସୁଦ୍ଧା କ'ଣ ହେଉଥିଲା ଯେ ଆପଣମାନେ ପଞ୍ଚାୟତ ସ୍ତରରେ ଯେଉଁ କେସ୍ ରେକର୍ଡ ଖୋଲିବାରେ କୁହନ୍ତୁ, ବିଭିନ୍ନ ପ୍ରକାର କାମ ନେବାରେ ଯେଉଁ ରହୁଥିଲା ଭାବ ଯେ ଯିଏ ଯାହା ଦେଲା କାମ ଆପଣ ଖୋଲିଦେଲେ, କିଛି କଲେ କିଛି କଲେନି, ବର୍ତ୍ତମାନ ସବୁଗୁଡ଼ାକ କାମ ଆପଣ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଲେବୁଲ୍ରେ NRIS ଅନ୍ତର୍ଭୁକ୍ତ ରହିବ ଏବଂ PM ଗତି ସହିତ ଲିଙ୍କ୍ ରହିବ। ତା ଅର୍ଥ କୌଣସି କାମ ଆପଣ ନା ଡୁପ୍ଲିକେଟ୍ କରିପାରିବେ, ନା ଆପଣଙ୍କ କାମ କେହି ଡୁପ୍ଲିକେଟ୍ କରିପାରିବ। କାହିଁକି ନା ଏଇଟା ଜିଓସ୍ପାସିଆଲ ମ୍ୟାପିଂ ହେଇଥିବ କାମ, ସେଇ ଲୋକେସନରେ ସେଇ ସ୍ପାସିଆଲ ଲୋକେସନରେ ଅନ୍ୟ କେହି କାମ ଟେକ୍ଅପ୍ କରିପାରିବେ ନାହିଁ, ତେଣୁ ଏଥିରେ କାମର ଡୁପ୍ଲିକେସି ହେଇପାରିବ ନାହିଁ। ପୂର୍ବରୁ ପଶ୍ଚିମ, ପଶ୍ଚିମରୁ ପୂର୍ବ, ସେଇ ରୋଡ୍ ଆପଣ ପକାଇଛନ୍ତି ସେ ଆଉ ହବ ନାହିଁ ଗୋଟେ କାମ କରିବାର ଆଟଲିଷ୍ଟ 3 ବର୍ଷ ଭିତରେ। ବର୍ତ୍ତମାନ ରାଜ୍ୟ ସ୍ତରରେ ପ୍ରତ୍ୟେକ ମାସରେ କନଭର୍ଜେନ୍ସ ବୈଠକ ହେବାର ଆବଶ୍ୟକତା ରହିଛି, ଏବଂ ଯାହା କନଭର୍ଜେନ୍ସର ଯେଉଁ ରହିବ ବିଧି ସେ ତା ଉପରେ ଡିଟେଲ ସବିଶେଷ SOP ଆମେ ପାଇବା, ସମସ୍ତ ବିଭାଗ ତା ଉପରେ ପାଇବେ। ଯେଉଁ ସମୁଦାୟ ମ୍ୟାଣ୍ଡେଜ ଟାର୍ଗେଟଟା ବର୍ତ୍ତମାନ ସେକେଣ୍ଡାରୀ ଆସ୍ପେକ୍ଟ, ଟାର୍ଗେଟ ଅଫ୍ ମ୍ୟାଣ୍ଡେଜ ଇଜ୍ ସେକେଣ୍ଡାରୀ, ଆସେଟ୍ କ୍ରିଏସନ୍ ଇଜ୍ ଫାଷ୍ଟ। ତ ମ୍ୟାଣ୍ଡେଜ ଟାର୍ଗେଟ ଯେଉଁଟା ରହିବ ସେଥିରୁ 60% ପଞ୍ଚାୟତରାଜର, 40% ଲାଇନ୍ ଡିପାର୍ଟମେଣ୍ଟ ମାନଙ୍କର ରାଜ୍ୟ ସ୍ତରରୁ ନିର୍ଦ୍ଧାରିତ ହୋଇକି ରହିବ। ଆପଣମାନେ ଜାଣିଛନ୍ତି ଯେ ବର୍ତ୍ତମାନ ଯେ ଆପଣଙ୍କର ଫେସିଆଲ ରେକଗ୍ନିସନ ଆପଣଙ୍କର ବର୍ତ୍ତମାନ ଲାଗୁ ହେଇଗଲାଣି, NMMS ତାର ଫ୍ୟୁଚର ସ୍ପେସିଫିକେସନ ଯେଉଁ ଅଧିକା ସ୍ପେସିଫିକେସନ ଆସିବା କଥା ସେ ଆସିଯାଇଛି ଆଟେଣ୍ଡାନ୍ସ ମ୍ୟାପିଂ କରିବା ପାଇଁ, ତା ସହିତ ଆପଣଙ୍କର ବାୟୋମେଟ୍ରିକ ଅଥେଣ୍ଟିକେସନ ଏବଂ ଆପଣଙ୍କର ଯେଉଁଟା ଅନ୍ୟ ରହିଲା ମୋବାଇଲ ବେସ୍ଡ ୱାର୍କସାଇଟ୍ ମନିଟରିଂ, ସେ ଜିନିଷ ବି ବହୁତ କମ୍ ଦିନରେ ତାର ଲାଗୁ ହେଇଯାଉଛି। ତେଣୁ ଆମେ ସମସ୍ତେ ନୂଆ ପୋର୍ଟାଲରେ ବର୍ତ୍ତମାନ କାଲିଠାରୁ ମଷ୍ଟ୍ରୋଲ ବାହାରକୁ ଆପଣ କରୁଥିବେ, ଯେଉଁମାନେ କରିଥିବେ ନୂଆ କାମର, ଆମର ବର୍ତ୍ତମାନ ଜୁଲାଇ ମାସଟା ଆମର ଷ୍ଟପ୍ ଅଛି, ପଜ୍ ଅଛି, July 15 ପର୍ଯ୍ୟନ୍ତ ଆମର ଆନନ୍ଦପୁର ସବ୍ଡିଭିଜନରେ କରିପାରିବେ, ତେଣୁ ସମସ୍ତେ ସେ ଅନୁସାରେ ମଷ୍ଟ୍ରୋଲ ସେ ଅନୁସାରେ ବାହାର କରିବେ। ତ ଯେଉଁ ବ୍ରୋଡ୍ ଡିଫରେନ୍ସେସ୍ ଅଛି ସମସ୍ତଙ୍କୁ ଜାଣିବା ପାଇଁ, 100 ଦିନ ଜାଗାରେ ଆମେ 125 ଦିନ ପାଉଛେ, ମଲ୍ଟିପୁଲ ଆଣ୍ଡ ସ୍କାଟର୍ଡ ୱାର୍କ ଅଛି ଥିଲା ମନରେଗାରେ, କିନ୍ତୁ ଏଥିରେ 4 ବ୍ରୋଡ୍ କାଟାଗୋରିରେ କରାଯାଇଛି ବିଭକ୍ତ। କ'ଣ? ୱାଟର ସିକ୍ୟୁରିଟି, ରୁରାଲ ଇନଫ୍ରାଷ୍ଟ୍ରକ୍ଚର, ଲାଇଭଲିହୁଡ୍ ବେସ୍ ପ୍ରୋଜେକ୍ଟସ୍ ଆଣ୍ଡ କ୍ଲାଇମେଟ୍ ରେଜିଲିଏଣ୍ଟ ପ୍ରୋଜେକ୍ଟସ୍ ଇନ୍ କେସ୍ ଅଫ୍ ଏମର୍ଜେନ୍ସି ଏରିଆ। ଏଇ 4 ବ୍ରୋଡ୍ କାଟାଗୋରି ଅଛି। ଆଗରୁ କ'ଣ ହେଉଥିଲା, ସେଣ୍ଟର ଆଉ ସେଣ୍ଟର ବିୟର କରୁଥିଲା ଆପଣଙ୍କର ସମସ୍ତ ଅନ୍ସ୍କିଲ୍ଡ ୱେଜ୍ କଷ୍ଟ ବିୟର କରୁଥିଲେ ଏବଂ ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସ ବିୟର କରୁଥିଲେ, ବର୍ତ୍ତମାନ ସେଣ୍ଟର ଷ୍ଟେଟ୍ ଆଉ କୌଣସି ଡିଫରେନ୍ସେସ୍ ନାହିଁ। ଏଇଟା ଗୋଟେ ବିଧିବଦ୍ଧ ଆପଣଙ୍କର ନର୍ମେଟିଭ ସ୍କିମ୍, ଯେମିତି ରୁରାଲ ହାଉସିଂରେ 60-40 ମନେକର ରହିଲା, 60% କେନ୍ଦ୍ର ଦେବ, 40% ଷ୍ଟେଟ୍ କଣ୍ଟ୍ରିବ୍ୟୁସନ, ଏକ୍ଜାକ୍ଟଲି ସେଇଭଳି ଭାବରେ ଆପଣଙ୍କର ନର୍ମେଟିଭ୍ ଆଲୋକେସନ, ନର୍ମେଟିଭ୍ ମାନେ ବଜେଟେଡ୍ ଆଲୋକେସନ, ବଜେଟେଡ୍ ଆଲୋକେସନ ସମ୍ପୂର୍ଣ୍ଣ ବର୍ଷ ପାଇଁ 60-40 ରହିଲା, ଯୋଉଟାକ ହାର୍ଡ ଟୁ ରିଚ୍ ଏରିଆ ହିମାଳୟ ପାହାଡ଼ିଆ ରାଜ୍ୟ ଯାଉ ଛୋଟ ରାଜ୍ୟମାନଙ୍କ ପାଇଁ 90-10 ଅଛି ନୋଟିଫାଏଡ୍ ହେଇଛି। ତ ଏଇ ଏଥିରେ ଗୋଟିଏ ଲାଭ କ'ଣ ହେଲା, ପ୍ରତ୍ୟେକ ବର୍ଷ ଆରମ୍ଭରୁ 40% ରାଜ୍ୟ ସରକାର ପ୍ଲେଜ୍ କଲେ।

ଷ୍ଟେଟ୍ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଫଣ୍ଡକୁ ଦେଲେ 60% କେନ୍ଦ୍ର ସରକାର ଦେବେ। ତା ଅର୍ଥ ବର୍ଷ ଆରମ୍ଭରୁ ଯେତିକି ବଜେଟ୍ ଅଛି ଆମର ବିବିଜି ରାମଜୀର, ସେହି ସମ୍ପୂର୍ଣ୍ଣ ବଜେଟ୍ ଆପଣଙ୍କର ଷ୍ଟେଟ୍ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଫଣ୍ଡରେ ରହିଲା। ଆଉ ମେଟେରିଆଲ ଆସିବ ବିଲ୍ କରିବା ସେ ଜିନିଷ ନାହିଁ। ସାଇମଲ୍ଟେନିୟସ୍ଲି ଆପଣ ୱେଜ୍ର ବିଲ୍ ଦେବେ, ମେଟେରିଆଲ୍ର ବିଲ୍ ବି କରିବେ। କେତେବେଳେ ପଇସା ଅଭାବ ହବ, ଯଦି ରାଜ୍ୟ ପାଇଁ ଯେଉଁ ଟାର୍ଗେଟ୍ ଦିଆଯାଇଛି ସେ ଟାର୍ଗେଟ୍ ସମ୍ପୂର୍ଣ୍ଣ ଆପଣ କରିଦେବେ, 100%ରୁ ଏଭବ୍ କରିଦେବେ, ତାହେଲେ ଆପଣଙ୍କୁ ପଇସାର ଅଭାବ ହବ, ଯେଉଁଟାକି କେନ୍ଦ୍ର ସରକାର ପୁଣି ସେ 60-40 ହିସାବରେ ଏକ୍ସଟ୍ରା ଆସିବ। ତେଣୁ ଏଥିରେ କୌଣସି ପ୍ରକାର ଅସୁବିଧା ଆପଣ ସନ୍ଦେହ ରହିବା ଉଚିତ ନୁହଁ ଯେ ପଇସାର ଅଭାବ ଆଉ ନାହିଁ। ଆଗରୁ କୌଣସି ପ୍ରକାର ପଜ୍ ଯେଉଁ ନଥିଲା, ଯେଉଁ ସମୟରେ କୃଷି କ୍ଷେତ୍ରରେ ଅଧିକା ଶ୍ରମିକର ଆବଶ୍ୟକତା ଥିଲା ସେ ସମୟରେ ମନରେଗା କାମ ବନ୍ଦ ହେଉନଥିଲା, ଚାଲୁ ରହୁଥିଲା, କିନ୍ତୁ ବର୍ତ୍ତମାନ 60 ଦିନର ପଜ୍ ପିରିୟଡ୍ ଆମ ପାଖରେ ଅଛି। ସେ ପଜ୍ ପିରିୟଡ୍ର ଲାଭ କ'ଣ, ଯଦିଓ କ୍ଷତି ବି ଅଛି, ତା ଉପରେ ରାଜ୍ୟ ବିଚାର କରୁଛନ୍ତି ଯେ ପ୍ଲାଣ୍ଟେସନ୍ ଏବଂ ଅଦର ୱାର୍କସ୍ ଯେଉଁଗୁଡ଼ାକ ବର୍ଷା ଦିନ ଭିତରେ ଆମେ କରୁଥିଲେ ସେ କାମ ଗୁଡ଼ିକ କ'ଣ କରିବା, କ'ଣ କେମିତି କରାଯିବ। କିନ୍ତୁ ଯେହେତୁ ମାତ୍ର 60 ଡେଜ୍ ହିଁ ଅଛି, 60 ଡେଜ୍କୁ ମଧ୍ୟ ଆମେ 2 ପିରିୟଡ୍ ନେଇଛେ। ଏଟା ରାଜ୍ୟ ସରକାର ନୋଟିଫାଏ କରିଛନ୍ତି। ସେ ନୋଟିଫିକେସନ୍ର କପି ଆମେ ହସ୍ତଗତ ହେଇଛି ଆମର ଜିଲ୍ଲାରେ, ଯେମିତି ମୁଁ କହିଲି 1 ଜୁଲାଇରୁ 30 ଜୁଲାଇ ପର୍ଯ୍ୟନ୍ତ 30 ଦିନର ପିରିୟଡ୍ ଆନନ୍ଦପୁର ସବ୍ଡିଭିଜନ ଉପଖଣ୍ଡ ଛାଡ଼ିକରି ବାକି 2 ଉପଖଣ୍ଡରେ ଲାଗୁ କରାଯାଇଛି। ଆନନ୍ଦପୁର ଉପଖଣ୍ଡ ପାଇଁ 15 ଜୁଲାଇ ଠାରୁ 15 ଅଗଷ୍ଟ ସେ ପିରିୟଡ୍ଟିକୁ ଆମର କରାଯାଇଛି ପଜ୍ ପିରିୟଡ୍। ଏଇଟା ପିକ୍ କୃଷି ବିଭାଗର ନେଇକରି ତାଙ୍କର ଯେଉଁ କାର୍ଯ୍ୟାନ୍ୱୟନର ଶୈଳୀ ଅଛି ତାକୁ ନେଇକରି ଆମେ କରିଛେ। ଡିମାଣ୍ଡ ବେସ୍ଡ ଫଣ୍ଡିଂ ଥିଲା ପୂର୍ବରୁ, ବର୍ତ୍ତମାନ ନର୍ମେଟିଭ୍ ଫଣ୍ଡିଂ ହେଇଛି। ଗ୍ରାମ ପଞ୍ଚାୟତ ପୂର୍ବରୁ ସେଣ୍ଟ୍ରାଲ ପାର୍ଟ ନେଉଥିଲା, ଯେ ବର୍ତ୍ତମାନ ଯଦିଓ ଆପଣ ପଞ୍ଚାୟତରାଜ ବ୍ୟବସ୍ଥା ଭିତରେ ଗ୍ରାମ ପଞ୍ଚାୟତର ପ୍ରମୁଖ ଭୂମିକା ରହିବ ନୋ ଡାଉଟ୍, କିନ୍ତୁ ଯେହେତୁ ଗ୍ରାମ ପଞ୍ଚାୟତ ଆଜି ୟୁନିଟ୍ କରାଯାଉଛି, ତେଣୁ ଗ୍ରାମ ପଞ୍ଚାୟତ ପ୍ରମୁଖ ୟୁନିଟ୍ ରହିବ, କିନ୍ତୁ ବିଭିନ୍ନ ବିଭାଗର ଯେଉଁ ରହିଛି ଇନଷ୍ଟିଚ୍ୟୁସନାଲାଇଜ୍ କନଭର୍ଜେନ୍ସଟାକୁ ଇନଷ୍ଟିଚ୍ୟୁସନାଲାଇଜ୍ କରିଦିଆଯାଉଛି। କାରଣ କନଭର୍ଜେନ୍ସ ନହେଲେ, ଆପଣ ବି ଜାଣିଛନ୍ତି, କନଭର୍ଜେନ୍ସ ନହେଲେ ଆସେଟ୍ କ୍ରିଏସନ୍ ଡିଫିକଲ୍ଟ ହେବ, ତେଣୁ କନଭର୍ଜେନ୍ସ ହେବା ଦରକାର। କନଭର୍ଜେନ୍ସ ଇନଷ୍ଟିଚ୍ୟୁସନାଲାଇଜ୍ କରିଦିଆଗଲା, ତା ଅର୍ଥ ସମସ୍ତ ବିଭାଗର ଯାହା ପ୍ଲାନ୍ ଆସିବ ଫିଲ୍ଡକୁ ସେଗୁଡ଼ାକ ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆପ୍ରୋଚ୍ରେ କନଭର୍ଜେନ୍ସ ଡିସାଇଡ୍ କରିକିରି ଷ୍ଟେଟ୍ରୁ ଆସିବ। ମାନେ କେମିତି ବିବିଜି ରାମଜୀରେ କେତେ ପରସେଣ୍ଟ କାମ କେମିତି ନିଆଯିବ ତାକୁ ପ୍ଲାନ୍ କରିକିରି ସେ ସ୍କିମ୍ ତଳକୁ ଆସିବ। ଯଦିଓ ପଞ୍ଚାୟତ ଯେ ୟୁନିଟ୍ ହେବ, କିନ୍ତୁ ରାଜ୍ୟ ସ୍ତରରୁ ଡିସାଇଡ୍ କରାଯିବ କନଭର୍ଜେନ୍ସ କେଉଁ କେଉଁ ସ୍କିମ୍ର କେଉଁ କେଉଁ ଯୋଜନା କେଉଁ କେଉଁ ଅଞ୍ଚଳରେ କ'ଣ କରାଯିବ ସେଠୁ ଡିସାଇଡ୍ ହେଇକି ଆସିଛି। ଅବଜେକ୍ଟିଭ୍ ଅଫ୍ ସ୍କିମ୍ ଥିଲା ଯେ 100 ଦିନ ଆମେ କାମ ଦେବା ଫାଇନାନ୍ସିଆଲ ଇୟର୍ରେ, ପ୍ରତ୍ୟେକ ହାଉସ୍ ହୋଲ୍ଡକୁ ଦେବା, ଲାଇଭଲିହୁଡ୍ ଇମ୍ପ୍ରୁଭ୍ କରିବା ଏବଂ ସୋସିଆଲ୍ ଇନ୍କ୍ଲୁଜନ୍ କରିବା, ପଞ୍ଚାୟତରାଜ ଇନ୍ଷ୍ଟିଚ୍ୟୁସନ୍ ସଶକ୍ତ କରିବା। କିନ୍ତୁ ଏଥିରେ ବିବିଜି ରାମଜୀରେ ପ୍ରମୁଖ ଆଜେଣ୍ଡା ଅଛି, ପ୍ରମୁଖ ଅବଜେକ୍ଟିଭ୍ ଅଛି ଯେ ରୁରାଲ୍ ଡେଭଲପ୍ମେଣ୍ଟ ପାଇଁ ରୁରାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ର ଅଗମେଣ୍ଟେସନ୍ କରିବା, ବିକଶିତ ଭାରତ 2047 ଲକ୍ଷ୍ୟକୁ ନେଇକରି, ଏବଂ ଯେଉଁ ରହିଲା ଆପଣଙ୍କର ୱେଜ୍ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଯେଉଁଟା ଅଛି ତାକୁ ବି ଅଧିକା ସଶକ୍ତ କରିବା, 100ରୁ 150 ଦିନ ବଢ଼େଇବା, କିଭଳି ଭାବରେ ଯେଉଁମାନେ ଅନ୍ସ୍କିଲ୍ଡ ମାନୁଆଲ୍ ୱାର୍କ କରିବା ପାଇଁ ଆସିବେ ତାଙ୍କୁ କେମିତି ଯୋଗାଇ ଦେବା। ଏମ୍ପ୍ଲୟମେଣ୍ଟ 100ରୁ 150 ଦିନ କଥା କହିଲି, ୱାର୍କ ଗୁଡ଼ାକ କାଟାଗୋରୀ ଦିଆହେଇଛି। ପୂର୍ବରୁ ଆମେ ଯେଉଁ କାଟାଗୋରୀ ଅଫ୍ ୱାର୍କ ପାଇଥିଲେ ସେ ସ୍କାଟର୍ଡ ଥିଲା, ବର୍ତ୍ତମାନ ଯେଉଁ 318 ୱାର୍କ ଆମେ ପାଇଛେ ତାକୁ ସ୍ପେସିଫିକାଲି ଇଣ୍ଡିଭିଜୁଆଲ୍ ୱାର୍କ ୱାଇଜ୍ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ସମସ୍ତେ ଆମେ ତ ତାକୁ ବାହାରେ ବି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛୁ, ତାର ଆମ ପାଖରେ କପି ବି ଅଛି, ସମସ୍ତଙ୍କୁ ଆମେ ସେୟାର କରିବୁ, ୱାଇଡ୍ଲି ପ୍ରଚାର ବି କରିବା। ପ୍ରତ୍ୟେକ ଗାଁର ଯାହା ପ୍ଲାନିଂ କରିବାର ଯାହା ଆବଶ୍ୟକତା ଅଛି ପ୍ରତ୍ୟେକ ପଞ୍ଚାୟତର GPDP ବା ଆମର ବିକଶିତ ଭାରତ ପ୍ଲାନ୍ ରହିଲା, ସେ ପ୍ଲାନ୍ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବେ। ଡିଲେ କମ୍ପେନ୍ସେସନ୍ ଯେଉଁଟାକି ଆପଣଙ୍କର ସେପାରେଟ୍ଲି ପ୍ରୋଗ୍ରାମ ଅଫିସର କାଲକୁଲେଟ୍ କରୁଥିଲେ ଲାଷ୍ଟରେ, ସେଟାକୁ ବନ୍ଦ କରିଦିଆଗଲା ଏବଂ ଲିଗାଲ୍ ରାଇଟ୍ କରିଦିଆଗଲା। ତା ଅର୍ଥ ଡିଲେ କମ୍ପେନ୍ସେସନ୍, ଯଦି ଗୋଟେ ଲୋକ ଡିମାଣ୍ଡ କଲା ପରେ ତାକୁ ଆପଣ କାମ ଦେଇ ନାହାନ୍ତି, ତାହେଲେ ଆପଣଙ୍କର ସେ ଜିନିଷ ତାକୁ ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ସହିତ, ଯେମିତି ଏଇ ଯେଉଁଟା 2 ଯାକ ଲିଗାଲ୍ ରାଇଟ୍ ବର୍ତ୍ତମାନ କରାଗଲା। ଲିଗାଲ୍ ରାଇଟ୍ କ'ଣ କ'ଣ ହେଲା, ୱାର୍କ ସାଇଟ୍ ଫ୍ୟାସିଲିଟି ବର୍ତ୍ତମାନ ଲିଗାଲ୍ ରାଇଟ୍ ହେଲା। ୱାର୍କ ସାଇଟ୍ ଫ୍ୟାସିଲିଟିରେ କିଏ କେମିତି ଆଗରୁ କେମିତି ରହିବ, କିଏ ରହିବ, ଯଦି 5 ଛୁଆ ଅଛନ୍ତି ତାଙ୍କ ପାଇଁ ୱାର୍କ ସାଇଟ୍ ଫ୍ୟାସିଲିଟି ମାଣ୍ଡେଟୋରୀ ଗୋଟେ, ତା ପାଇଁ ଆପଣ ସେଠି ମିନିମମ୍ ତା ପାଇଁ ବ୍ୟବସ୍ଥା କରିବେ, ଲିଗାଲ୍ ରାଇଟ୍ ସେଟା ତାଙ୍କର ହେଲା ୱାର୍କର ମାନଙ୍କର। ଆପଣଙ୍କର ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ବର୍ତ୍ତମାନ ଲିଗାଲ୍ ରାଇଟ୍ ହେଲା। ଆପଣଙ୍କର ଡିଲେ କମ୍ପେନ୍ସେସନ୍ ବର୍ତ୍ତମାନ ଲିଗାଲ୍ ରାଇଟ୍ ହେଲା। ପ୍ଲାନିଂ ଅଫ୍ ୱାର୍କସ୍ ଯେଉଁଟାକି ଫାଇନାନ୍ସିଆଲ ଲେବର ବଜେଟ୍ କଥା କହୁଥିଲେ, ଲେବର ବଜେଟ୍ ୱାର୍ଡ ଏଠି ଆଉ ନାହିଁ, ଲେବର ବଜେଟ୍ କଥା ଆଉ ଏଠି ନାହିଁ, ଯେହେତୁ ଏଟା ନର୍ମେଟିଭ୍ ଫଣ୍ଡିଂ ହେଇଗଲା, ଟାର୍ଗେଟ୍ ଦେଇ ଦିଆଗଲା। 3 ଶ୍ରେଣୀରେ ABC କାଟାଗୋରୀରେ ସମସ୍ତ ପଞ୍ଚାୟତ ମାନଙ୍କୁ ଭାଗ ବଣ୍ଟା ଯାଇଛି। ଆମେ ବର୍ତ୍ତମାନ ଭାଗ ବାଣ୍ଟିବା, ଆମେ ନେଉଛୁ ଡାଟା ନେଉଛୁ, ABC କାଟାଗୋରୀରେ ସବୁ ଭାଗ ବାଣ୍ଟିବା। ଯେଉଁ ଭାଗ କେଉଁ ଅନୁସାରେ ବାଣ୍ଟିବା, ପୋଟେନ୍ସିଆଲ ଅନୁସାରେ, ଯେଉଁ ପଞ୍ଚାୟତର ତାଙ୍କର 2-3 ପାରାମିଟର

ଅଛି, ତାଙ୍କର ପଞ୍ଚାୟତ ଡେଭଲପମେଣ୍ଟ ଇଣ୍ଡେକ୍ସ ଏବଂ ତାଙ୍କର ଯୋଉ କାମ କେତେ କରୁଛନ୍ତି, କୋଉ ଭଳିଆ କାର୍ଯ୍ୟଶୈଳୀ ଅଛି, ତାକୁ ଧରି ଦୁଇଟା ଯାକରୁ ନେଇକରି ଆମେ ଏ ବି ସି କାଟାଗୋରିରେ ପଞ୍ଚାୟତ ମାନଙ୍କର କାର୍ଯ୍ୟଦାନ କରିବା ଏବଂ ସେମାନଙ୍କ ପାଇଁ ଟାର୍ଗେଟ୍ ଦିଆଯିବ, ଟାର୍ଗେଟ୍ ଦିଆଯିବ ପ୍ରତ୍ୟେକ ବ୍ଲକ ପାଇଁ ଆଉ ପଞ୍ଚାୟତ ମାନଙ୍କ ପାଇଁ। ତେଣୁ ଆମେ ଯୋଉ ଲେବର ବଜେଟ୍ କଥା ଆଗରୁ କୁହା ହଉଥିଲା, ଆପଣମାନେ ପୂର୍ବ ବର୍ଷର ବଜେଟ୍ରେ ଆଡ୍ କରିଦେଇକି 10% ଲେବର ବଜେଟ୍ କରୁଥିଲେ, କେବେ ଆଚିଭ୍ ହଉଥିଲା ହଉନଥିଲା, ବର୍ତ୍ତମାନ ଟାର୍ଗେଟ୍ ବର୍ତ୍ତମାନ ଦେଇ ଦିଆଯାଉଛି ଏକ୍ସପେଣ୍ଡିଚର ପାଇଁ। ସେଲ୍ଫ ପ୍ରୋଜେକ୍ଟ ଆପଣମାନେ ପୂର୍ବରୁ ଗ୍ରାମ ପଞ୍ଚାୟତ ଆଜ୍ ପର୍ ରିକ୍ୱାୟାରମେଣ୍ଟ ଟାଇମ୍ ଆଣ୍ଡ ଏଗେନ୍ ଦେଉଥିଲେ ସେଲ୍ଫ ପ୍ରୋଜେକ୍ଟ ଯାହା କରୁଥିଲେ, ବର୍ତ୍ତମାନ ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ କନ୍ସଲିଡେଟେଡ୍ ବଟମ୍ ଟୁ ଟପ୍ ନ୍ୟାସନାଲ ଆପଣଙ୍କର ବିଭିନ୍ନ ଇଏରେ ଡିପାର୍ଟମେଣ୍ଟ ମାନଙ୍କର ମଧ୍ୟ ପ୍ଲାନ ରହିବ, ଆପଣମାନେ ବି ଯାହା ପ୍ଲାନ କରିବେ ସବୁଗୁଡ଼ାକ ଆସିକିରି ଗ୍ରାମ ପଞ୍ଚାୟତ ଆପଣଙ୍କର ଇଏ ପ୍ଲାନରେ ଆପଣଙ୍କର ସେଠି ସାମିଲ ହେବ, ଏବଂ ସେଇ ସବୁଗୁଡ଼ାକ ପ୍ଲାନ ଆପଣଙ୍କର ନ୍ୟାସନାଲ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଷ୍ଟାକ୍ ଏନ୍ଆର୍ଏଏସ୍ ଯାହା କହନ୍ତି ସେଥିରେ ରହିବ ଏବଂ ଗତିଶକ୍ତିରେ ଟ୍ରାକ୍ କରିହେବ। ତେଣୁ ଯେକୌଣସି ବିଭାଗ ଯେ ମନେକର ଆର୍ଡି ଡିପାର୍ଟମେଣ୍ଟ କାମ କରୁଛନ୍ତି, ଆର୍ଡିବି ତାଙ୍କର କାମରେ କନଭର୍ଜେନ୍ସ ଅନ୍ସ୍କିଲ୍ଡ ୱେଜ୍ ପାଇଁ ନେବାର ପ୍ରୋଭିଜନ ଅଛି, ପ୍ରକଳ୍ପ ତମେ ନେଇପାରିବେ, ତ ସେମାନେ ବି ଯଦି ନେଉଛନ୍ତି ସେ ରାସ୍ତା ଯଦି ମାନଙ୍କ ସହ ଆର୍ଡିରେ ସେମାନେ ନେବେ, ତାହେଲେ ସେମାନଙ୍କୁ ବି ପ୍ରକଳ୍ପ ସେମାନେ ରଖିପାରିବେ, ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ ଭିତରେ ତାଙ୍କର ବି ପ୍ରକଳ୍ପ ରହିବ। ସେଇ ରାସ୍ତା ଉପରେ ପଞ୍ଚାୟତରାଜ ଆଉ ଗୋଟେ କାମ କରିବି କହିଲେ ହେବ ନାହିଁ, ବର୍ତ୍ତମାନ ଇନଷ୍ଟିଚ୍ୟୁସନାଲାଇଜ୍ କରିଦିଆଯାଇଛି, ଯେଉଁଥିରେ କି ଆପଣ ଏଜୁକେସନ ମନିଟରିଂ ଅଫ୍ ଅଲ୍ ୱାର୍କସ୍ ବାଇ ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆପ୍ରୋଚ୍ରେ ବର୍ତ୍ତମାନ କରାଯିବ। ତା ଅର୍ଥ ହେଲା ଆପଣମାନେ ବିଭିନ୍ନ ଡିପାର୍ଟମେଣ୍ଟକୁ ପ୍ଲାନିଂ ଗ୍ରାମାଞ୍ଚଳରୁ କରିକିରି ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ ସ୍ତରରେ ବି କରିପାରିବେ, ଏବଂ ସର୍ବସ୍ତରରୁ ମଧ୍ୟ ଆପଣଙ୍କର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କନଭର୍ଜେନ୍ସ ସ୍ତରରେ ହେବ। କଣ୍ଟ୍ରାକ୍ଟର ଆଗରୁ ବି ପରମିଟେଡ୍ ନଥିଲା, ଏବେ ବି ପରମିଟେଡ୍ କଣ୍ଟ୍ରାକ୍ଟର ନାହିଁ, ଯେଉଁଠିକି ଆପଣଙ୍କର ଅଦର ସ୍କିମ୍ସର କନଭର୍ଜେନ୍ସ ଅଛି, ସେଇ ପର୍ଟିକୁଲାର ଆପଣଙ୍କର ସେଥିରେ ୱେବସାଇଟ୍ରେ ସେ ପ୍ରୋଭିଜନ କରାଯିବାର ରହିଛି ଯେ ଅଦର ସ୍କିମ୍ସର କନଭର୍ଜେନ୍ସ କ'ଣ ଅଛି, ସୋ ଦ୍ୟାଟ୍ ଆପଣଙ୍କୁ ଏଥିପାଇଁ ଜଷ୍ଟିଫାଏ କରିବାର ନାହିଁ ବର୍ତ୍ତମାନ ଆପଣଙ୍କର, ଯେ ସେ କାମରେ ଆପଣ ମନେକର ସିଏଫ୍ସିରୁ 5 lakh rupees ଆପଣ ୟୁଜ୍ କରୁଥିଲେ ଏବଂ ଏନ୍ଆର୍ଜିଆର 5 lakh rupees ୟୁଜ୍ କରୁଥିଲେ, ସେଥିରେ ମେସିନ୍ ଲଗାଇବାର ପ୍ରୋଭିଜନ ଥିଲା, ଏଥିରେ ମେସିନ୍ ଲଗାଇବାର ପ୍ରୋଭିଜନ ନଥିଲା, ସେଥିରେ ଜଣେ ଏକ୍ଜିକ୍ୟୁଟାଣ୍ଟ ଥିଲା, ଏଥିରେ ଜଣେ ଏଥିରେ ଆପଣଙ୍କର ଲୋକମାନେ ୱେଜ୍ ଲିଷ୍ଟ ୱେଜ୍ ବାହାର କରି କରୁଥିଲେ, ତ ସେଥିରେ ବର୍ତ୍ତମାନ ଆକ୍ଟ ଭିତରେ ହିଁ ସେଇଟା ସ୍ପେସିଫିକ୍ ହେଇଯାଉଛି, ସେ ଆପଣ ଏଣ୍ଟ୍ରି କରିଦେଇପାରିବେ ଯେ କେଉଁ ସ୍କିମ୍ର କନଭର୍ଜେନ୍ସଟା ଏଇ ପ୍ରୋଜେକ୍ଟ ସାଙ୍ଗରେ ଲାଗୁ ହେଲା। ତେଣୁ ଯିଏ ବିଜିରାମଜୀର ପୋର୍ଟାଲ ଖୋଲିବ ସେ କାମ ଦେଖିବା ପାଇଁ, ସିଏ ବି ଜାଣିପାରିବ ଯେ ଏଇ ଏନ୍ଆର୍ଜିଆର କାମ ସାଙ୍ଗରେ ଏଇ ସ୍କିମ୍ର କନଭର୍ଜେନ୍ସଟା ଏତିକି ଟଙ୍କା ଲାଗିଛି, ଆଗରୁ ସେ ବ୍ୟବସ୍ଥା ନଥିଲା। ତେଣୁ ଲୋକଙ୍କର କନଫ୍ୟୁଜନ୍ ହଉଥିଲା ଯେ ଆଜ୍ଞା ଟ୍ରାନ୍ସପରେନ୍ସି ବୋର୍ଡ ନାହିଁ, କି ଆପଣଙ୍କର ସେଥିରେ କେତେ ଟଙ୍କା ମେସିନ୍ ଲାଗିଗଲା, ଆପଣ କହିବାକୁ ପଡ଼ୁଥିଲା ନାହିଁ ସେଟା ବିଜିବିଓର ପଇସା ଦିଆହେଇଛି, ଆଉ 3 lakh rupees ବିଜିବିଓର ଦିଆହେଇଛି। ବର୍ତ୍ତମାନ ଯଦି ଆପଣ ବିଜିବିଓର ପଇସା ରଖିଛନ୍ତି, ତାହେଲେ ସେ ଅଟୋମେଟିକାଲି ସେଇ ପ୍ରୋଜେକ୍ଟ ସାଙ୍ଗରେ ଇଣ୍ଟିଗ୍ରେଟ୍ ହେଇକି ସେଠି ରହିବ, ସେ ଦେଖେଇଦେବ ବିଜିବିଓର 3 lakh rupees ଏଥିରେ ଅଛି, ସେ ପ୍ରୋଭିଜନ୍ ପ୍ରଥମ କରାଯିବ ଏଥିରେ। ତାପରେ ଗ୍ରାମ ପଞ୍ଚାୟତ ପ୍ଲାନିଂ ସେଣ୍ଟ୍ରାଲ ସେଥିରେ ବି ଥିଲା, ଏଥିରେ ଗ୍ରାମ ପଞ୍ଚାୟତ ପ୍ଲାନିଂ ସହିତ ଇଣ୍ଟିଗ୍ରେଟେଡ୍ ପ୍ଲାନିଂ ଯୋଉଟାକ ଅଛି, ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ ଯେମିତି କରୁଛନ୍ତି ଆପଣ ତ ସେମିତି କରିବେ, ତା ସହିତ ଅନ୍ୟ ସମସ୍ତ ବିଭାଗ ମଧ୍ୟ ସେଥିରେ ଆଡ୍ କରିବାକୁ ପଡ଼ିବ। ଏମ୍ପ୍ଲୟମେଣ୍ଟ ଲିଙ୍କ ଯୋଉ ଜିନିଷ ରହିଲା ଆପଣଙ୍କର ବେନିଫିଟ, ରୁରାଲ ଇକୋନୋମି ପାଇଁ ବେନିଫିଟ ଏଥିରେ କ'ଣ ଅଛି, ଅନ୍ଏମ୍ପ୍ଲୟମେଣ୍ଟ ଆପଣଙ୍କର ଆସେଟ୍ କ୍ରିଏସନ୍, ଦୁଇଟା ଜିନିଷ ଆପଣଙ୍କର ଏମ୍ପ୍ଲୟମେଣ୍ଟକୁ ଆସେଟ୍ କ୍ରିଏସନ୍ ସହିତ ଉଡ଼ାଗଲା। ଏଥିରେ ୱାଟର ସିକ୍ୟୁରିଟି ଆପଣଙ୍କର ଆମେ କାର୍ଯ୍ୟକାଳ ଇଣ୍ଡିଭିଜୁଆଲ ପ୍ରକଳ୍ପ ମାନେ କ'ଣ କରାଯାଇପାରିବ ଦେଖିବା, ସେତେବେଳେ ଆପଣ ଜାଣିପାରିବେ। ଇମ୍ପ୍ରୁଭ୍ଡ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ସପୋର୍ଟ ଫ୍ରମ୍ ମାର୍କେଟ ଆକ୍ସେସ୍, ଯେଉଁଟା ଲାଇଭଲିହୁଡ୍ ଇମ୍ପ୍ରୁଭ୍ କଥା କୁହାଯାଇଛି, ଯେଉଁଟା ଏନହାନ୍ସ କ୍ଲାଇମେଟ୍ ରେଜିଲିଏନ୍ସ, ଯେଉଁଟା ଡିଜାଷ୍ଟର ପ୍ରୋନ୍ ଏରିଆ, ସେ ହେଡ୍ରେ ଗୋଟେ ଆଗରୁ ସେଇଟା ହେଡ୍ ନଥିଲା। ତେଣୁ ଆପଣମାନେ ଯେଉଁ ରାସ୍ତା ବା ଯେଉଁ ଅଞ୍ଚଳରେ ଆପଣଙ୍କର ଖରାପ ଅଛି, ଅଞ୍ଚଳ ରାସ୍ତା ଖରାପ ହେଉଛି ବର୍ଷା ଦିନମାନଙ୍କରେ, ତାକୁ ଟେକ୍ଅପ୍ କରିବା ପାଇଁ ସ୍ପେଶିଆଲ କଣ୍ଟିଜେନ୍ସି ମେଜର୍ସ ରହିଲା। ହାୟର ହାଉସ୍ ହୋଲ୍ଡ ଇନକମ୍, ବୁଷ୍ଟିଂ ଲୋକାଲ କନଜପ୍ସନ୍, ରିଡ୍ୟୁସ୍ ଡିଷ୍ଟ୍ରେସ୍ ମାଇଗ୍ରେସନ୍, ଏବଂ ଡିଜିଟାଲ ସିଷ୍ଟମ୍ସ ଇମ୍ପ୍ରୁଭିଂ ଏଫିସିଏନ୍ସି ଆଣ୍ଡ ଟ୍ରାନ୍ସପରେନ୍ସି। ଆଗକୁ ଆପଣଙ୍କର ଯୋଉଗୁଡ଼ାକ ଡିଜିଟାଲ ସିଷ୍ଟମ୍, ଡିଜିଟାଲ ଇମ୍ପ୍ଲିମେଣ୍ଟ ରହୁଛି, ଏଥିରେ ଇମ୍ପ୍ଲିକେସନ୍ସ ରହୁଛି, ସବୁଗୁଡ଼ାକ ଆମକୁ ଗ୍ରହଣ କରିବାକୁ ପଡ଼ିବ। ତେଣୁ ତାକୁ ହିଁ ଧରିକିରି କାମ ଆପଣ କରିବେ, ଆପଣଙ୍କୁ ଟାର୍ଗେଟ୍ ଆଚିଭ୍ କରିବାର ଅଛି, ମ୍ୟାଣ୍ଡେଜ୍ ଅଧିକାରୁ ଅଧିକା କରିବାର, ଦ୍ୟାଟ୍ ଇଜ୍ ଦ ସେକେଣ୍ଡାରୀ ରିଭ୍ୟୁ ଆଇଟମ୍, ବଟ୍ ପ୍ରାଇମେରୀ ଆଉ ରହିବ ଆମର ଆସେଟ୍ କ୍ରିଏସନ୍ ପାଇଁ। ଯଦି ଆପଣ କନଭର୍ଜେନ୍ସି ନେଉଛନ୍ତି, ତାହେଲେ ଆସେଟ୍ କ୍ରିଏସନ୍ ଇଜି ହେବ। ଏପଟେ ଯଦି ଏନ୍ଆର୍ଜିଆର କାମ ଆଭେଲେବିଲିଟି, ୱେଜ୍ର ଡିଫରେନ୍ସେସ୍ ରହୁଛି, ତାକୁ ବି ସରକାର ଗୁରୁତ୍ୱ ସହିତ ନେବା ପାଇଁ ବୋଲିକରି ଆମେ ରିକ୍ୱେଷ୍ଟ କରିଛୁ, ଯେ ଯଦି ମନେକର ପ୍ରତ୍ୟେକ ରାଜ୍ୟ ପାଇଁ ଯେହେତୁ ସେ ୱେଜ୍ଟା ଅଲଗା ଅଲଗା ଏବଂ ନୋଟିଫାଏ କରିଦିଆଯାଇଛି, ମନେକର ଆମ ପାଇଁ ବର୍ତ୍ତମାନ ଏବେ ନୋଟିଫିକେସନ୍ ଯେଉଁଟା କାଲି ଆସିଛି, ସେଥିରେ 300 rupees ମନେକର ଆମ ରାଜ୍ୟ ପାଇଁ କରାଯାଇଛି, ଆମେ ସେଟାକୁ କହିଛୁ ଯେ ରେଗୁଲାର ୱେଜ୍ ରିଭିଜନ୍ ତାକୁ କରାଯାଉ, ଯେଉଁଟାକି ଆପଣଙ୍କର ମିନିମମ୍ ୱେଜ୍ ଆକ୍ଟ ଅନୁସାରେ ଦରକାର ପଡ଼ିଲେ ତାକୁ କାଲି କରାଯାଇପାରିବ, କାରଣ ସେଇ ଡିଫରେନ୍ସିଆଲ୍ ୱେଜ୍ଟା ଆମ ପାଇଁ ଟିକେ ପ୍ରୋବ୍ଲେମ୍ ହେବ ବୋଲିକି ଆମେ ରିକ୍ୱେଷ୍ଟ କରିଛେ। ତେଣୁ ସେଇଟା ରାଜ୍ୟ ସରକାର ଟେକ୍ଅପ୍ କରୁଛନ୍ତି, ଯାହା ତାକୁ କରାଯାଇପାରିବ। ବର୍ତ୍ତମାନ ଆମେ କ୍ୱାଲିଟି ଅଫ୍ ୱାର୍କ ଏବଂ ଆସେଟ୍ କ୍ରିଏସନ୍ ଉପରେ ଅଧିକା ଫୋକସ୍ କରିବାର ଅଛି, ନା କି ଅଧିକାରୁ ଅଧିକା ବ୍ୟାଣ୍ଡେଜ୍ ଉପରେ। ତେଣୁ ଆପଣମାନଙ୍କର ଅଲ୍ ଟାଇମ୍ ପାଇଁ ଆପଣଙ୍କର ପଇସା ବର୍ଷଯାକ ପାଇଁ

0: ପଇସାର ଆଭେଲେବିଲିଟି ଏନ୍ସିଓର କରାଯାଉଛି। ଷ୍ଟେଟ୍ର ରେସ୍ପନ୍ସିବିଲିଟି ହେଉଛି ଯେ ଏକ୍ସପେଣ୍ଡିଚର ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଆଣ୍ଡ ଡିଲେ କମ୍ପେନ୍ସେସନ୍ ସେଗୁଡ଼ାକ ଯେଉଁଗୁଡ଼ାକ ରହିଛି ସେଗୁଡ଼ାକ ଷ୍ଟେଟ୍ ସେୟାର କରୁଛି। ସେଇ ବଡ଼ଟା ଆପଣମାନେ ଯେଉଁମାନେ ମେଟ୍ ଅଛନ୍ତି, ଯେଉଁମାନେ ଆଗରୁ ଥିଲା କ'ଣ ଯେ ଆପଣମାନେ ମେଟ୍ ମାନଙ୍କୁ କିମ୍ବା ଯେଉଁମାନେ କାମ କରୁଥିଲେ ମାନେ ସେମିସ୍କିଲ୍ଡ ମାନଙ୍କୁ ଆପଣମାନେ ଆପଣ ନାଁ ଦେଇକି ତାଙ୍କର ଭର୍ତ୍ତି କରୁଥିଲେ, ବର୍ତ୍ତମାନ ସେମାନଙ୍କର ବି ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍, ସେମାନଙ୍କର ବି ଇ-କେୱାଇସି ସବୁ ହେଇଥିବା ଦରକାର। ତ ସେମାନଙ୍କର ବର୍ତ୍ତମାନ ଆପଣମାନେ ଯାଇକି ସେମାନଙ୍କର ବି କରନ୍ତୁ। ସମସ୍ତଙ୍କର ଏଥିରେ ନୂଆ ମଷ୍ଟ୍ରୁ ଆପଣ ଯାହା ବାହାର କରିବେ ତାଙ୍କର ଇ-କେୱାଇସି ଅଛି, ଯଦିଓ ବର୍ତ୍ତମାନ ସୁଦ୍ଧା ମନିଟରିଂ କରାଯାଏ ନାହିଁ, 2 ମାସ ପାଇଁ ପିରିୟଡ୍ ଅଛି ଆମ ପାଖରେ ସମୟ। ରିଅଲ ଟାଇମ୍ ମନିଟରିଂ ପାଇଁ ଆପଣମାନଙ୍କର ଡ୍ୟାସବୋର୍ଡ ବେସ୍ ସିଷ୍ଟମ୍, ଆପଣମାନେ ଲୋକ ବି ତାଙ୍କର ଜାଣିପାରିବେ କେତେଦିନ ମୁଁ ଏମ୍ପ୍ଲୟମେଣ୍ଟ ପାଇଛି କ'ଣ ପାଇଛି, ମୋବାଇଲ୍ ବେସ୍ ବ୍ୟବସ୍ଥା କରାଯାଉଛି। ଆପଣଙ୍କର ଜିଓ ମନରେଗାରେ ଆପଣ ଫଟୋ ଦୁଇଟା କାମର ଉଠାଇଛନ୍ତି, ଯାହା ସେ କହିବା କଥା ଯଦି ଆପଣଙ୍କର ଏପ ଯଦି ବିଶଦ ଟ୍ରେନିଂ ତ ଆମେ ଦେବା ସମସ୍ତଙ୍କୁ, ତ ଏଥିରେ ଯଦି ଆପଣଙ୍କର ଫଟୋ ଗୋଟେ ଗୋଟେ ଭଳିଆ ଫଟୋ ଦୁଇଟା ଜାଗାରେ ଆସୁଛି, ତାହେଲେ ସେ ଡୁପ୍ଲିକେଟ୍ ୱାର୍କ ବୋଲି ଦରକାର ପଡ଼ିଲେ ସେ ଏଆଇ ବେସ୍ ତାଙ୍କର ଜିଓ ମନରେଗାରୁ ସେ ବାହାର କରିବ। ଅଡିଟ୍ ଅଡିଟ୍ ପାଇଁ ସେ ରେକମେଣ୍ଡ କରିପାରିବ ଯେ ଏଇ ଏଇ ଜାଗା ଗୁଡ଼ାକରେ ଏକା ପ୍ରକାର ଫଟୋ ଅଛି, ଏକ ଅଡିଟ୍ କର। ଯେ ଆଗରୁ କ'ଣ ହେଉଥିଲା, ସୋସିଆଲ ଅଡିଟ୍ କରିବା କରି ସୋସିଆଲ ଅଡିଟ୍ ଅଛି, ଏଥିରେ ସୋସିଆଲ ଅଡିଟ୍ ବେସ୍ଡ ଅନ୍ ଏଆଇ କରିବାକୁ ଏଥିରେ ହେବ। ତ ସୋସିଆଲ ଅଡିଟ୍ ଯେଉଁମାନେ କରୁଥିଲେ ଆଗରୁ ସେମାନଙ୍କ ପାଖରେ ପର୍ସନାଲ କୌଣସି କ୍ଲୁ ରହୁନଥିଲା, ସେମାନେ ଯାଉଥିଲେ ରାଣ୍ଡମ୍ଲି ସବୁ ବୁଲାବୁଲି କରି କେଉଁଠି ଯାହା ପାରିଲେ ସବୁ ବୁଲିଲେ, କେଉଁଠି କ'ଣ ଅଛି, କେଉଁଠି ବଙ୍ଗା, କେଉଁଠି ସିଧା, କେଉଁଠି ଯାହା ଅଛି ସେମାନେ ତାକୁ କରୁଥିଲେ। ବର୍ତ୍ତମାନ ଦେ ୱିଲ୍ ବି ରିସିଭିଂ କ୍ଲୁଜ୍ ଯେ କେଉଁଠି ତାଙ୍କର ଏଆଇ ବେସ୍ଡ ଆପ୍ଲିକେସନ୍ ତାଙ୍କ ପାଇଁ ବାହାରିଯିବ, ସେଟାକୁ ସୋସିଆଲ ଅଡିଟ୍ କରିବାର ଅଛି, ସେମାନେ କରିବେ। ସେଗୁଡ଼ାକରେ ୱେଜ୍ ଯାହା ଅଛି 125 ଦିନର ୱେଜ୍ ରେଟ୍ ଆପଣଙ୍କର ଷ୍ଟେଟ୍ ପାଇଁ ଡିସାଇଡ୍ କରାଯାଇଛି, 125 ଦିନର ଆମେ ୱେଜ୍ ଦେଉଛେ। ରିସିଭ୍ ୱେଜ୍ ୱେଜ୍ ରେଟ୍ ଯେତିକି ଦିନର ଅଛି ୱିକ୍ଲି ବେସିସ୍ରେ ତାକୁ ପେମେଣ୍ଟ କରିବାର ଅଛି, ନଟ୍ ଆଟର ଦାନ୍ ଫୋର୍ଟନାଇଟ୍, 5 ଦିନ ଭିତରେ ପେମେଣ୍ଟ ହେବ, କିନ୍ତୁ T+8ରେ ଏମ୍ଆର୍ ପେମେଣ୍ଟ କରିବାର ଅଛି, ସେ ନିୟମ ଅଛି। ଯେତିକି ଦିନ ଡିଲେ ହେଇଥିବ ସେଇ ଅନୁସାରେ ପଇସା ଅଟୋମେଟିକାଲି କାଲକୁଲେଟ୍ ହେବ। ବହୁତ କାଟାଗୋରି ଅଫ୍ ୱାର୍କ ଅଛି, ସେଥିରେ ୱାଟର କନଜରଭେସନ୍, ଇରିଗେସନ୍ ଆଣ୍ଡ ରିଚାର୍ଜ, ୱାଟର ରିଚାର୍ଜରେ ଅଛି ପାଖାପାଖି 107 କାମ ସେଥିରେ ଦିଆଯାଇଛି। ଏବଂ ଯେଉଁଟା କୋର୍ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଅଛି, ଯେଉଁଥିରେ ରୋଡ୍, ପବ୍ଲିକ ବିଲ୍ଡିଂସ, ସ୍କୁଲ୍ସ, ବର୍ତ୍ତମାନ ଆପଣମାନେ ଆଡିସନାଲ କ୍ଲାସରୁମ୍ ପାଇଁ କୁହନ୍ତୁ, ନୂଆ ଅଙ୍ଗନବାଡ଼ି ପାଇଁ କୁହନ୍ତୁ, ସ୍କୁଲର ଏଣ୍ଟାୟାର ସ୍କୁଲଟା ଆପଣ ତିଆରି କରିଦେଇ ପାରିବେ, ବର୍ତ୍ତମାନ ଆପଣଙ୍କର ପ୍ରୋଭିଜନ ସେଥିରେ ଅଛି। ସ୍କୁଲ, ସାନିଟେସନ, ରିନ୍ୟୁଏବଲ ଏନର୍ଜି, ହାଉସିଂ ଆଣ୍ଡ କମନ ଆମେନିଟିଜ୍, 9 ସବ୍ କାଟାଗୋରିରେ ପାଖାପାଖି 90 ୱାର୍କ ଡିଜାଇନ୍ କରାଯାଇଛି ସେଥିରେ ଅଛି। ରୁରାଲ ଲାଇଭଲିହୁଡ଼ରେ ଆପଣ ସ୍କିଲ୍ ସେଣ୍ଟର କରିପାରିବେ ତିଆରି, ଟୋଟାଲ ହୋଲ୍ ସ୍କିଲ୍ ସେଣ୍ଟର, ନୂଆ ସ୍କିଲ୍ ସେଣ୍ଟର ଆପଣ ତିଆରି କରିପାରିବେ, ମାର୍କେଟ୍ସ ତିଆରି କରିପାରିବେ, ଷ୍ଟୋରେଜ, ଗୋଡାଉନ୍ ଏବଂ ଅନୁସୂଚୀ ତିଆରି କରିପାରିବେ, ଏସ୍ଏଚ୍ଜି ଇନଫ୍ରାଷ୍ଟ୍ରକ୍ଚର, ୱାର୍କ ସେଡ୍ ଏବଂ ଭଲ ଜିନିଷ, କମ୍ପୋଷ୍ଟିଂ, ଲାଇଫ୍ ଷ୍ଟକ୍ ଫାସିଲିଟି, ଫିସରିଜ, ପ୍ଲାଣ୍ଟେସନ୍ସ ଆଣ୍ଡ ପ୍ରୋସେସିଂ ୟୁନିଟ୍ସ, କମ୍ପ୍ଲିଟ୍ ନ୍ୟୁ ଆପଣ ତିଆରି କରିପାରିବେ। 9 ସବ୍ କାଟାଗୋରି ଅଛି, ପାଖାପାଖି 86 ନମ୍ବର ଅଫ୍ ୱାର୍କସ୍ ଅଛି। କାଟାଗୋରି 4 ଯେଉଁଟା ଡିଜାଷ୍ଟର ରେଜିଲିଏନ୍ସ ଅଛି, ଏମର୍ଜେନ୍ସି ଏରିଆ ପାଇଁ ଏମର୍ଜେନ୍ସି ୱାର୍କ, ନେଚରାଲ ୱାର୍କ, ସାଇକ୍ଲୋନ୍ ଫ୍ଲଡ୍ ସେଲ୍ଟର ବି ଆପଣ ତିଆରି କରିପାରିବେ, ଏମ୍ବାକ୍ମେଣ୍ଟ, ଫ୍ଲଡ୍ ପ୍ରୋଟେକ୍ସନ, ପୋଷ୍ଟ ଡିଜାଷ୍ଟର ସିଚୁଏସନ୍, ସେଲ୍ଟର ବେଲ୍ଟ ଆଣ୍ଡ ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ, ଏଇଭଳି ଭାବରେ 5 ସବ୍ କାଟାଗୋରିର ପାଖାପାଖି 35 ୱାର୍କ ଆପଣଙ୍କର ଅଛି। ଟୋଟାଲ ରୁରାଲ ଆସେଟ୍ କ୍ରିଏସନ୍ ପାଇଁ ଅନ୍ଏମ୍ପ୍ଲୟମେଣ୍ଟରେ ପାଖାପାଖି 29 ସବ୍ କାଟାଗୋରିରେ 318 ୱାର୍କ ବର୍ତ୍ତମାନ ଡିଜାଇନ୍ କରାଯାଇକି ଏଥିରେ ଦିଆଯାଇଛି। ତା ଏଇ ଯେଉଁ 318 ୱାର୍କ ଭିତରୁ ଆପଣମାନେ ମନେକର ଆଗରୁ ଗୋଟେ ଗୋଟେ ଗୋଟେ ଛୋଟ ଏକ୍ଜାମ୍ପଲ୍ ମୁଁ ଦେବି, ଆଗରୁ ମନେକର ରୁରାଲ ପାର୍କ ତିଆରି କରିବା ପାଇଁ ଆମେ ଯାଉଥିଲେ, ଆମେ କହୁଥିଲେ ଯେ ଭିତରେ ଆଜ୍ଞା ପାର୍କ ଭିତରେ ଆମର ମନେକର ରୋଡ଼ କରିବା ପାଇଁ ସ୍କୋପ୍ ନାହିଁ, ଏଥର ଆପଣଙ୍କର ପାର୍କ କରିବା ପାଇଁ ସ୍କୋପ୍ ଅଛି, ବାଉଣ୍ଡ୍ରି ପାଇଁ ସ୍କୋପ୍ ଅଛି, ଭିତରେ ପେଭର୍ ବ୍ଲକ୍ କରିବା ପାଇଁ ସ୍କୋପ୍ ଅଛି, ଭିତରେ ଆପଣଙ୍କର ଯଦି ୱାଟର ଡ୍ରେନେଜ୍ ଚ୍ୟାନେଲ୍ କରିବା ପାଇଁ ସ୍କୋପ୍ ଅଛି, ଭିତରେ ଆପଣଙ୍କର ଗଛ ଲଗାଇବା ପାଇଁ ତା ପାଇଁ ସ୍କୋପ୍ ଅଛି, ଏଥର ଆପଣଙ୍କର ଯଦି ଭିତରେ ଆପଣ ଚାହିଁବେ ମାନେ ଅନ୍ୟ କିଛି ଯେଉଁଗୁଡ଼ାକ ପରମାନେଣ୍ଟ ନେଚର୍ର କିଛି ଏସଲ୍ଟ କରିବା ପାଇଁ, ଏକ୍ସେପ୍ଟିଂ ଦ୍ୟାଟ୍ ଇଲେକ୍ଟ୍ରିସିଟି ଆଣ୍ଡ ପର୍ଚେଜ୍ ଟଏଲେଟ୍ସ ଆଣ୍ଡ ଅଲ୍, ତାକୁ ଛାଡ଼ି ଦେଇକରି ବାକି ସବୁ ଆପଣ ନ୍ୟାଚୁରାଲ ପାର୍କ ଯଦି କରିବା ପାଇଁ ଚାହିଁବେ, ଅନ୍ୟ କିଛି ଷ୍ଟ୍ରକ୍ଚର ଭିତରେ କରିବେନି, ତାହେଲେ ୟୁ କ୍ୟାନ୍ ଡୁ ଏଭ୍ରିଥିଙ୍ଗ। ପାର୍କ ଗୋଟେ ଏକ୍ସାମ୍ପଲ୍ ଦେଇଦେବି, ମନେକର ଆପଣ ଆଗରୁ କରିବା ପାଇଁ ଯାଉଥିଲେ ପଣ୍ଡର ଇମ୍ପ୍ରୁଭମେଣ୍ଟ, ତାହେଲେ ପଣ୍ଡର ଉପରେ ଆପଣ କନଭର୍ଜ କରିବାକୁ ପଡ଼ୁଥିଲା, ବର୍ତ୍ତମାନ ପଣ୍ଡ ସହିତ ତାର ମାନେ ଗ୍ରେଡିଂ ଷ୍ଟେପ୍ ଗ୍ରେଡିଂ ସହିତ ଚାରିପଟର ଉପରେ ଆପଣଙ୍କର ପେଭର ଟ୍ରାକ୍ କରିବା ପାଇଁ ବା ସିସି ଟ୍ରାକ୍ କରିବା ପାଇଁ ଏବଂ ତା ସହିତ ତାର ଷ୍ଟେପ୍ସ କରିବା ପାଇଁ ବଣ୍ଡ ପ୍ରୋଟେକ୍ସନ ପାଇଁ ଏଣ୍ଟାୟାର ଥିଙ୍ଗ୍ସ ଆର୍ ଆଭେଲେବୁଲ। ତ ଏଣ୍ଟାୟାର ପ୍ରୋଜେକ୍ଟଟା ବର୍ତ୍ତମାନ ଆପଣ କମ୍ପ୍ଲିଟଲି ବିଭୁଜି ରାମଜୀରେ ନେଇପାରିବେ। ଆକ୍ଟ ପାର୍ଲିଆମେଣ୍ଟରେ ପାରିତ ହୋଇସାରିଛି, 20 ଡିସେମ୍ବରରେ ଆକ୍ଟ ମାନ୍ୟ ଆମର ରାଷ୍ଟ୍ରପତିଙ୍କର ଆକଟ ପାଇଛି ଏବଂ ପ୍ରଣୀତ ହୋଇସାରିଛି। ବିକଶିତ ଭାରତ 1 ଜୁଲାଇ ଦେଶରେ ଲାଗୁ ହୋଇସାରିଛି, ଆଜି ଏ ଦ୍ୱିତୀୟ ଦିବସରେ ତାର ସେରିମୋନି କେବଳ ହୋଇଛି। ଆଜୀବିକା ଇଏର ସ୍କିମ୍ର ନାଁ ସମସ୍ତେ ଜାଣନ୍ତୁ, ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ, ବିଭିଜି ରାମଜୀ, ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ। ତାପରେ ଆକ୍ଟର ମହାତ୍ମା ଗାନ୍ଧୀ ଏନ୍ଆର୍ଜି ଯେଉଁ ଆକ୍ଟ ଥିଲା ଏଇଟା ଗତକାଲି ଠାରୁ ରିପିଲ୍ ହୋଇସାରିଛି। एक सात ठारू एनआरजी आक्ट रिपिल हो सारी अर्थ एनआरजी आक्ट सटडाउन हो जाए गत काल विकसित भारत रहा एम्प्लॉयमेंट रे गारंटी रे 125 दिन हम पाउचे 100 दिन आगुरी पाउथले बर्तमान 125 दिन पाउचे इथिरे स्टेट तांकर स्कीम प्रणयन कर गत 16 तारीख रे स्टेट तांकर स्कीम प्रणयन कर कार्यान्वयन जो आक्ट कार्यान्वयन आम समस्त से स्कीम अवेलेबल हो जाए एनआरजीए राम जोड़ाक बर्तमान अनगोईंग अच्छी चालू अच्छी से गुड़ाक तार गोटे से मेकानिजम आमको करवाक पड़ो तार फर्दर जहाँ बीबीजी रामजी बाहर बीबीजी रामजी नुआ जॉब कार्ड ड्राफ्ट स्टेज अच्छे जॉब कार्ड फाइनाल तार जॉब कार्ड पैटर्न नुआ जॉब कार्ड भी जो मानक इश्यू हम से नुआ जॉब कार्ड जो इश्यू हम इ केवाईसी मैटरी अच्छी नुआ जॉब कार्ड जहाँ आस अपडेट करो आईएफएमएस कंप्लाई कर आधार बेस पेमेंट रेडी करोड़ आगुरी एनआरजीए रहा एनआरजीए जॉब कार्ड से जॉब कार्ड भित्तर से कम पाइपर बर्तमान कि आगामी जितेक चेंज हम जॉब कार्ड रिप्लेस जितने हम तो नुआ जॉब कार्ड आमको देवा पड़ो जोड़ाक अनगोईंग वर्क चली बर्तमान से कम बर्तमान चालू रही पार कि मस्टर रोल्स और अदर एंट्री इट हैज टू बी डन इन भीमजी रामजी
1: जिला खनिज प्रतिष्ठान केन्दुझर द्वारा प्रायोजित कार्यक्रम आम केन्दुझर आम डीएमएफ को यही रखी विदाय नेउछु नमस्कार।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର। ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ସାନ୍ତାଳୀ ଗୀତ ପରିବେଷଣ କରିବେ ଜ୍ୟୋତିଲାଲ ହେମ୍ରମ ଏବଂ ସାଥୀ। ରାମଚରିତ ମାନସ ଶୁଣିବେ ସନ୍ଧ୍ୟା 6:10ରେ, ସଂସ୍କୃତ ସମ୍ବାଦ 6:20ରେ। ସନ୍ଧ୍ୟା 6:30ରେ ଶୁଣିବେ କେତୋଟି ଆଲବମ୍ ଗୀତ, ଆଞ୍ଚଳିକ ସମ୍ବାଦ 6:45ରେ। ଆଜି ସନ୍ଧ୍ୟା 6:55ରେ ଶୁଣିବେ ଜନଜୀବନ ସମ୍ବାଦ। ଶ୍ରୋତାମଞ୍ଚ କାର୍ଯ୍ୟକ୍ରମରେ ରାତି 7:00ରେ ଶୁଣିବେ ବାମଦେବ ପୃଷ୍ଟିଙ୍କ ସହ ସାକ୍ଷାତକାର। ଓଡ଼ିଆ ସମ୍ବାଦ ରାତି 7:15ରେ। ଲଣ୍ଡନର ଲର୍ଡ଼ସ କ୍ରିକେଟ ଖେଳ ପଡ଼ିଆରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ 2026 ଫାଇନାଲ ଖେଳର ଧାରାବିବରଣୀ ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 7:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ 101.1 FM। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ସାନ୍ତାଳୀ ଗୀତ ପରିବେଷଣ କରିଛନ୍ତି ଜ୍ୟୋତିଲାଲ ହେମ୍ରମ ଏବଂ ସାଥୀ।

ଶୁଣୁଥିଲେ ସାନ୍ତାଳୀ ଗୀତ ପରିବେଷଣ କଲେ ଯତିଲାଲ ହେମ୍ରମ ଏବଂ ସାଥୀ। ବନସୁରଭି କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମରେ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ୍ ପକ୍ଷରୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଦନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000, 14,000 ଲୋକଙ୍କର ଫର୍ମ ସେମାନେ ରିଟର୍ନ କରିନାହାନ୍ତି। ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା 4 ସେପ୍ଟେମ୍ବର 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,02,000 ହଜାର ସାତଶହ ଅଠଷଠି ଜଣ ଭୋଟର ରହିଛନ୍ତି। କନ୍ଧମାଳ ଜିଲ୍ଲାରେ ଅଣଚାଳିଶ ହଜାର ଛପନ ଜଣଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ସେହିଭଳି କଟକରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ଉଣେଇଶ ଲକ୍ଷ ତିରିଶ ହଜାର ଛଅଶହ ପନ୍ଦର ଜଣଙ୍କ ନାମ ରହିଛି। ଯାଜପୁର ଜିଲ୍ଲାରେ ଏହି ତାଲିକାରେ ଚଉଦ ଲକ୍ଷ ବତିଶ ହଜାର ସତାଅଶୀ ଜଣଙ୍କୁ ସାମିଲ କରାଯାଇଛି। ରାୟଗଡ଼ାରେ ଚିଠା ଭୋଟର ତାଲିକାରେ ସାତ ଲକ୍ଷ ଚଉଦ ହଜାର ସାତଶହ ଜଣ ମତଦାତାଙ୍କ ମଧ୍ୟରୁ ତେୟାନବେ ଦଶମିକ ଛଅ ତିନି ପ୍ରତିଶତ ଭୋଟରଙ୍କୁ ସାମିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟରେ ନଅ ଲକ୍ଷ ଚାରି ହଜାର ଶହେ ଚଉତିରିଶ ଜଣ ମତଦାତା ତାଲିକାରେ ସାମିଲ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଷ୍ଟିଗୋଚର ହୋଇଛି। ଫଳରେ ମ୍ୟୁଟେସନ୍ ଏବଂ ଜମିପଟାରେ ଅନ୍ତର୍ଭୁକ୍ତି ସମୟରେ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନିଷ୍ପତ୍ତି ନେଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି ପଞ୍ଜୀକରଣ ମହାନିରୀକ୍ଷକ ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ୍ ସମ୍ପୂର୍ଣ୍ଣ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯୋଗ୍ୟ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ ହୋଇଥିବା ଜମି, ହାଲ୍ ଜମିପଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ତୃଣମୂଳ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଶକ୍ତିକରଣ, ଜୀବିକା ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତ ବିନିମୟ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ତିନିଶହ ଏଗାରଟି କେନ୍ଦ୍ରରେ ସତାନବେ ହଜାର ଶହେ ପଚାଶ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କ ସହ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ ଚବିଶ ଘଣ୍ଟା ମଧ୍ୟରେ

0: ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ ଜୁନ୍ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 265.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 4% ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
1: ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ମନା କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ପବନର ବେଗ ରହିବ 45-55 km/h, ଗଷ୍ଟିଂ ରହିବ ଝଟକା ପବନ। ଅବପାତଟି ନର୍ଥ ଓଡ଼ିଶା ଦେଇ ଗତି କରିବ, ସେଥିପାଇଁ ନର୍ଥ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ହୁଏତ ବର୍ଷା ସହିତ ପବନ 40-50 km/h କମ୍ ଜାଗାରେ ରହିବାର ସମ୍ଭାବନା ରହିଛି।
0: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର। ଏବଂ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନଦୀ କେବଳ ଜଳଧାରା ନୁହେଁ, ଏହା ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶାନ୍ତ ସ୍ନିଗ୍ଧ ଜଳଧାର ନେଇ ପ୍ରବାହିତ ନଦୀଟି ମା' ପରି ଆଶ୍ୱାସନା ଦେଇଥାଏ। ଭାରତରେ ନଦୀକୁ ଲୋକେ ପୂଜା କରନ୍ତି। କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ନଦୀକୁ ନେଇ ସଭ୍ୟତା ଗଢ଼ି ଉଠିଛି। ପ୍ରତ୍ୟେକ ନଦୀର ଆକାର ଓ ଅବସ୍ଥିତିକୁ ନେଇ ନିଜସ୍ୱ ବୈଶିଷ୍ଟ୍ୟ ରହିଛି। ଦେଶ ବିଦେଶର କେତେକ ସ୍ୱତନ୍ତ୍ର ନଦୀ ସମ୍ପର୍କରେ ଆସନ୍ତୁ ଜାଣିବା। କଲମ୍ବିଆରେ ଏପରି ଏକ ନଦୀ ରହିଛି ଯାହା ତରଳ ଇନ୍ଦ୍ରଧନୁ ଭାବେ ବେଶ୍ ପରିଚିତ। ଅସଲରେ କେନୋ କ୍ରିଷ୍ଟେଲ୍ସ ନାମକ ଏହି ନଦୀରେ 5 ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଏ। ନ୍ୟାସନାଲ୍ ଜିଓଗ୍ରାଫି ଅନୁସାରେ ଏହି ନଦୀକୁ ଗାର୍ଡେନ୍ ଅଫ୍ ଇଡେନ୍ ବା ଦେବତାମାନଙ୍କର ବଗିଚା ବୋଲି କୁହାଯାଏ। ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ଜଳଧାର ହଳଦିଆ, ଲାଲ, ସବୁଜ, କଳା, ନୀଳ ଆଦି ରଙ୍ଗରେ ଆପେ ଆପେ ସୁସଜ୍ଜିତ ହୋଇଥାଏ। ତେବେ ଏହାର ବିଭିନ୍ନ ରଙ୍ଗର ଭିନ୍ନ ଭିନ୍ନ କାରଣ ରହିଛି। ଲାଲ ରଙ୍ଗ ନଦୀ ପୃଷ୍ଠରେ ଦେଖାଯାଉଥିବା ମ୍ୟାକେରିନିଆ କ୍ଲେଭିଗରା ନାମକ ଗଛ ଯୋଗୁଁ ହେଉଥିବା ବେଳେ ପାଣି ଭିତରେ କଳା ରଙ୍ଗର ପଥର, ଚଟାଣ, ସବୁଜ ଶିଉଳି ଲଗା ବାଲି, ହଳଦିଆ ଗଛ ଯୋଗୁଁ ନଦୀ ପାଣିରେ ବିଭିନ୍ନ ରଙ୍ଗ ଦେଖାଯାଏ। ଏସବୁ ଉପରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପାଣିର ରଙ୍ଗ ମଧ୍ୟ ବଦଳାଇ ଦିଏ। 62 ମାଇଲ ଲମ୍ବା ଏବଂ 65 ମାଇଲ ଚଉଡ଼ା ବିଶିଷ୍ଟ ଏହି ନଦୀକୁ ଦେଖିବା ଲାଗି ଲା ମାକେରେନା ସହର ଯିବାକୁ ପଡ଼ିଥାଏ। ନଦୀ ଶଯ୍ୟା ପଥୁରିଆ ହୋଇଥିବାରୁ ସେଥିରେ କୌଣସି ବିପଜ୍ଜନକ ଜୀବ ବା ମାଛ ରହନ୍ତି ନାହିଁ। ଜଳବାୟୁ ପରିବର୍ତ୍ତନ କେବଳ ମଣିଷ କି ଜୀବଜଗତ ନୁହେଁ ବରଂ ନଦୀକୁ ମଧ୍ୟ ପ୍ରଭାବିତ କରୁଛି। ଏହାର ପ୍ରମାଣ ଦେଖିବାକୁ ମିଳିଛି ଆମେରିକାର ଆଲାସ୍କା ରାଜ୍ୟରେ। ବୈଜ୍ଞାନିକମାନେ ସେଠାରେ 75 ସ୍ଥାନକୁ ନେଇ ଗବେଷଣା କରିବା ପରେ ସେଠାକାର ଝରଣା ସହିତ ନଦୀଗୁଡ଼ିକର ରଙ୍ଗ ମଧ୍ୟ ବଦଳୁଥିବାର କହିଛନ୍ତି। ଏହି ପାଣିର ରଙ୍ଗ ନାରଙ୍ଗୀ ହୋଇ ଚାଲିଛି। ପର୍ମାଫ୍ରଷ୍ଟ ତରଳିବା ଯୋଗୁଁ ପାଣିର ରଙ୍ଗରେ ଏପରି ପରିବର୍ତ୍ତନ ଆସୁଛି ବୋଲି ଜଣାପଡ଼ିଛି। ପର୍ମାଫ୍ରଷ୍ଟ ହେଉଛି ମାଟି ତଳେ ସ୍ଥାୟୀ ଭାବେ ଜମା ହୋଇ ରହିଥିବା ଏକ ସ୍ତର ଯେଉଁଥିରେ ମାଟି ସହିତ ବିଭିନ୍ନ ଖଣିଜ ପଦାର୍ଥ ମିଶିଥାଏ। ଏହା ତରଳିଲେ ସେଥିରେ ହଜାର ହଜାର ବର୍ଷ ଧରି ମିଶି ରହିଥିବା ଲୌହ, ତମ୍ବା, ସିସା ଆଦି ବାହାରି ପାଣିର ରଙ୍ଗ ବଦଳାଇ ଦିଏ। କିଛିଦିନ ପୂର୍ବେ ହାୱାଇର ଏକ ଦ୍ୱୀପରେ ଥିବା ପାଣିର ରଙ୍ଗ ବି ଏଭଳି କାରଣରୁ ଗୋଲାପୀ ଦେଖାଯାଉଥିଲା। ଏହି ତଥ୍ୟ ନେଚର ଆଣ୍ଡ ଏନ୍ଭାରମେଣ୍ଟ ଜର୍ନାଲରେ ପ୍ରକାଶ ପାଇଛି। ଭାରତରେ ଏମିତି ଏକ ନଦୀ ଅଛି ଯାହାର ପାଣିକୁ ଛୁଇଁବା ମନା। ଏହି ନଦୀଟି ଅଭିଶପ୍ତ ବୋଲି ପରିଚିତ। ଏହାର ନାମ କର୍ମନାଶା। ଏହା ଉତ୍ତରପ୍ରଦେଶ ଏବଂ ବିହାର ଦେଇ ପ୍ରବାହିତ ହେଉଥିବା ବେଳେ ଗଙ୍ଗା ନଦୀରେ ମିଶିଛି। ନଦୀ ପାଣିକୁ ଦେଖିଲେ ଲୋକେ ଖୁସି ହେଉଥିବା ବେଳେ ଏହି ନଦୀକୁ ଦେଖିଲେ ଏହାର ପାଣି ଛୁଇଁବାକୁ ବି କେହି ସାହସ କରନ୍ତି ନାହିଁ। ବିଶେଷ କରି ଶୁଭକର୍ମ କରିବାକୁ ଯାଉଥିବା ଲୋକେ ଏହି ନଦୀଠାରୁ ଦୂରେଇ ରହନ୍ତି। କିମ୍ବଦନ୍ତୀ କହେ, ସତ୍ୟବ୍ରତ ବା ତ୍ରିଶଙ୍କୁ ନାମକ ରାଜା ସଶରୀରରେ ସ୍ୱର୍ଗକୁ ଯିବା ଲାଗି ଗୁରୁ ବଶିଷ୍ଠଙ୍କ ଆଗରେ ଇଚ୍ଛା ପ୍ରକାଶ କଲେ। ତପସ୍ୟା କରିବା ପରେ ତ୍ରିଶଙ୍କୁଙ୍କ ଇଚ୍ଛା ପୂରଣ ହୋଇଥିଲା ଏବଂ ସେ ସ୍ୱର୍ଗକୁ ଯାଇଥିଲେ। ହେଲେ ସେଠାରୁ ଦେବରାଜ ଇନ୍ଦ୍ର ତାଙ୍କୁ ଫେରାଇ ଦେବାରୁ ସେ ଆକାଶରେ ଓଲଟା ଝୁଲି ରହିଲେ। କୁହାଯାଏ ତ୍ରିଶଙ୍କୁଙ୍କ ମୁହଁରୁ ଲାଳ ପଡ଼ି ଏହି ନଦୀ ସୃଷ୍ଟି ହୋଇଥିଲା। ଶେଷରେ ଗୁରୁ ବଶିଷ୍ଠ ନିଜେ ତାଙ୍କୁ ଅଭିଶାପ ଦେଇଥିଲେ। ଏହା ଯୋଗୁଁ ନଦୀ ମଧ୍ୟ ଅଭିଶପ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କର ବିଶ୍ୱାସ, ଏହି ନଦୀ ଜଳକୁ ଛୁଇଁଲେ ନିଜର ହେଉଥିବା କାମ ମଧ୍ୟ ବିଗିଡ଼ିଯାଏ। ନଦୀରେ ଜଳଧାର ପ୍ରବାହିତ ହୋଇଥାଏ। ତେବେ ବିଶ୍ୱରେ ଏମିତି ଏକ ନଦୀ ଅଛି ଯେଉଁଥିରେ ପଥର ପ୍ରବାହିତ ହେଉଛି। ଏହି ନଦୀରେ ଏତେ ପଥର ବହି ଚାଲିଛି ଯେ ଏହା ପଥର ନଦୀ ବା ଷ୍ଟୋନ୍ ରିଭର ନାମରେ ପରିଚୟ ପାଇଛି। ଏହାକୁ ଷ୍ଟୋନ୍ ରନ୍ ମଧ୍ୟ କୁହାଯାଏ। ଏଭଳି ବିଚିତ୍ର ନଦୀ ରୁଷରେ ପ୍ରବାହିତ ହେଉଛି। ଏହା ନିକଟରେ ଦେବଦାରୁ ଗଛର ଘଞ୍ଚ ଜଙ୍ଗଲ ଥିବାବେଳେ ବିଭିନ୍ନ ପଶୁପକ୍ଷୀଙ୍କ ଉପସ୍ଥିତି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। କାରଣ ଯାହା ହେଉନା କାହିଁକି, ପଥର ନଦୀ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ ପ୍ରଚାରିତ ହେଉଛି 100.1 FM। ଏଥର ଶୁଣନ୍ତୁ ଶ୍ରୋତାମଞ୍ଚ କାର୍ଯ୍ୟକ୍ରମ ପ୍ରଯୋଜନା ଅନିତା ତିର୍କି ଉପସ୍ଥାପନା କୁମୁଦିନୀ ରାଉତ।

0: ଶ୍ରୋତା ବନ୍ଧୁ, ପରିବାରରେ ଆପଣଙ୍କର ହେଉଛି
1: 1990 ମସିହାରୁ ମୋ ମା ସ୍ୱର୍ଗାରୋହଣ କରିସାରିଛନ୍ତି। ତାପରେ ପରେ ମୋ ବିବାହ ହେଲା 1996 ମୋ ସ୍ତ୍ରୀ ଆସିଲେ ଯଶୋଦା ପୃଷ୍ଟି। ତାପରେ ମୋର ପୁଅ 1999 ମସିହାରେ ଜନ୍ମଗ୍ରହଣ କଲା ଫେବୃଆରୀ ମାସରେ। 2002 ମୋ ଝିଅ ଜନ୍ମଗ୍ରହଣ କଲା। ବାପା 2003 ସ୍ୱର୍ଗାରୋହଣ କଲେ। ଏବେ ମୋ ପରିବାରରେ ମୁଁ, ମୋ ସ୍ତ୍ରୀ, ମୋ ପୁଅ ଝିଅ ଅଛୁ, ବହୁତ ଖୁସିରେ ଅଛୁ। ବର୍ତ୍ତମାନ ଆମେ ଅବଶ୍ୟ ଗାଁରେ ନାହୁଁ, ଗାଁରେ 2015 ସେ ମୋ ପିଲାମାନେ ଏଠି କଟକ ପଳେଇ ଆସିଲେ। ଗାଁକୁ ମଧ୍ୟ ମୁଁ ମଝିରେ ମଝିରେ ଯାଏ, ଆଉ ଗାଁରେ ମଧ୍ୟ ମୋର ଦାଦା ଖୁଡ଼ି ଏମାନେ ସବୁ ଥିଲେ, ସମସ୍ତେ ସ୍ୱର୍ଗାରୋହଣ କଲେଣି। କିନ୍ତୁ ବର୍ତ୍ତମାନ ଭାଇ ଭାଉଜ ପୁତୁରା ଝିଅରେ ଏମାନେ ଅଛନ୍ତି। ଆମେ 4 ଜଣ ବର୍ତ୍ତମାନ ଗାଁ କଟକରେ ଅଛୁ, ମଝିରେ ମଝିରେ ଗାଁକୁ ଯାଉ, ଏମିତି ଚାଲିଛି ସଂସାର।
0: ଦୁଇଟି ଯାକ ପରିବାର ବିଷୟରେ ଆପଣଙ୍କ ଧାରଣା ଅଛି, ଯୌଥ ପରିବାରର ବି ଆପଣଙ୍କର ଅନୁଭବ ଅଛି, ତା ସହିତ ଆପଣଙ୍କର ଆଜିକାର ଯୋଉ ନ୍ୟୁକ୍ଲିୟର ଫ୍ୟାମିଲିର ଅନୁଭବ ବି ଆପଣଙ୍କର ଅଛି। ପରିବାର ଆପଣଙ୍କର ସୁଖୀ ପରିବାର, ଭଗବାନ ଆପଣଙ୍କୁ ଏମିତି ସୁଖରେ ରଖିଥାନ୍ତୁ। ଆପଣଙ୍କ ଗାଁ କହିଲେ କୋଉଠି?
1: ଗାଁ ହଉଛି ଯାଜପୁର ଜିଲ୍ଲା ବର୍ଷଣା ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମରେ। ଆଉ ଟିକେ ସର୍ଟକଟ କହିଲେ ଚଣ୍ଡିଖୋଲ ବାଲଚନ୍ଦ୍ରପୁର ମଧ୍ୟରେ ଗୋଟେ ରାସ୍ତା ଅଛି, ସେଇଠୁ ଗଲେ 4-5 କିଲୋମିଟର ପରେ ଆମ ଗାଁ ପଡିଲ ଦକ୍ଷିଣପୁର।
0: ବିଶେଷତଃ କଣ ଆପଣଙ୍କ ଗାଁରେ?
1: ବିଶେଷତଃ ଗାଁ ହଉଛି, ଆମ ଗାଁ ହଉଛି ପୂର୍ଣ୍ଣତୟା ଗେଙ୍ଗୁଟି ନଦୀ କୂଳରେ, ଯୋଉ ନଦୀରେ କି ସବୁବେଳେ ହିଁ ପାଣି କୁଳୁକୁଳୁ ନାଦ ହେଇ ବୋହି ଯାଇଥାଏ। ବହୁତ ମାନେ ଏକଦମ ମାନେ ସେ ନଈରେ ଆପଣ ପହଞ୍ଚିଛି, ଆପଣଙ୍କୁ ଗୋଟେ ନୂଆ ଗୋଟେ ଶିହରଣ ଆସିବ ଯେ ସେ ନଦୀର ପାଣିକୁ ଦେଖିଲେ। ତା ଛଡା ଗ୍ରାମରେ ଗ୍ରାମ ଦେବତୀ ମା ସୁନା ମଧ୍ୟ ଭାଗରେ ବିଦ୍ୟମାନ କରିଛନ୍ତି। ଗ୍ରାମର ଉତ୍ତର ଦିଗରେ ଅଛନ୍ତି ପ୍ରଭୁ ବିଷ୍ଣୁଙ୍କର ନିରାକାର ମନ୍ଦିର ଅଛି, ଏବଂ ଦକ୍ଷିଣ ଭାଗରେ ମହାବୀର ହନୁମାନଙ୍କର ମନ୍ଦିର ଅଛି। ପଶ୍ଚିମରେ ସ୍ୱାସ୍ଥ୍ୟ ଶ୍ୟାମଳା କ୍ଷେତ୍ର ବିସ୍ତୀର୍ଣ୍ଣ ଭାବରେ ଗୋଟେ ଅଛି, ସ୍ୱାସ୍ଥ୍ୟ ଶ୍ୟାମଳା କ୍ଷେତ୍ର ଆସିପାରିବନି ଯେମିତି ଗୋଟେ ପାଟ ଭଳିଆ ଅଛି। ଏଇଭଳିଆ ପରିବେଶରେ ଆମ ଗାଁ ବହୁତ ଖୁସି ଲାଗେ, ମୁଁ ଆମ ଗାଁକୁ ଯାଏ। ଏବଂ ଦକ୍ଷିଣ ଭାଗରେ ମଧ୍ୟ ବହୁଳୀୟ ପାହାଡ ଅଛି, ପାଖାପାଖି 2 କିଲୋମିଟର ଭିତରେ ଅଛି ପ୍ରଭୁ ମହାବିନାୟକଙ୍କର ମନ୍ଦିର, ମହାବିନାୟକ ମନ୍ଦିର ଅଛି। ଏମିତି ଏକ ଭଲ ପରିବେଶ ଭିତରେ ଆମ ଗାଁ,
0: ସୁନ୍ଦର ପରିବେଶରେ ଆପଣଙ୍କର ଗାଁ। ଗାଁର ନାଁ ଦକ୍ଷିଣକୂଳ, ନାମକରଣର ସେମିତି କିଛି ବିଶେଷ ଗଳ୍ପ ଅଛି ତା ପଛରେ, କାହିଁକି ନାମକରଣ ଏମିତି ହେଇଛି?
1: ମୁଁ ତ ଏ ବିଷୟରେ ମୋର ଧାରଣା ନାହିଁ, କିନ୍ତୁ ବାପା ମୋତେ କହୁଥିଲେ ଏ ଗାଁର ଭଲ ନାଁ ଥିଲା ଦକ୍ଷ ନାରାୟଣପୁର, ନାଁଟି ଅପଭ୍ରଂଶ ହେଇଯାଇଛି, ତାପରେ ଦକ୍ଷିଣକୂଳ ହେଇଯାଇଛି। ଯେହେତୁ ଏହା ଏକ ନଦୀ କୂଳରେ ଅବସ୍ଥିତ ଏବଂ ଦକ୍ଷିଣ ଭାଗରେ ଅବସ୍ଥିତ, ତେଣୁ ଗାଁଟା ନାଁ ହେଇଛି ଦକ୍ଷିଣକୂଳ। ଏଇ ଗାଁଟି ବୋଧେ ମୁଁ ଭାବୁଛି ଦକ୍ଷିଣକୂଳ, ଆଉ ଜଗତସିଂହପୁର ସାଇଡ଼ରେ ଅଛି।

0: କିନ୍ତୁ ଏଭଳି ଅନେକ ଗାଁ ଏମିତି ଅଛି ଯୋଉଥିରେ କି ହରିପୁର ଗୋଟେ ଦେଖନ୍ତୁ, ଅନେକ ଜାଗାରେ ହରିପୁର ଅଛି, ଏମିତି ବହୁତ ନାଁ ଅଛି, କିନ୍ତୁ ଦକ୍ଷିଣ ଉତ୍ତର ଏମିତି ଗୋଟେ ଗାଁ ଯେମିତି ଅନ୍ୟ ପ୍ରାୟ ଆମ ଜିଲ୍ଲାରେ ବି ଅନ୍ୟ ଜିଲ୍ଲାରେ ବି ଏଭଳି ନାଁ ନଥାଏ, ଏ ଗାଁ ଏଭଳି ଗାଁ ନଥାଏ।
1: ଆପଣଙ୍କର ପେଶା କଣ, କାମ ଆପଣ କଣ କରନ୍ତି?
0: ମୁଁ ଗୋଟେ ପ୍ରାଇଭେଟ କମ୍ପାନୀରେ ଆକାଉଣ୍ଟ ରେ ଅଛି, ମୁଁ କ୍ୟାସ ସେକ୍ସନ ରେ ଅଛି। ଏ କାର୍ଯ୍ୟ ମୁଁ ପ୍ରାୟ 35 ବର୍ଷ ହେଲାଣି କରିଆସୁଛି, ଏବଂ ଏଇ କାର୍ଯ୍ୟ ହିଁ ତାର ମୋର ଖାତା ପତ୍ର ଆକାଉଣ୍ଟ କାମ ଏଇ କାମ ହିଁ କରେ।
1: ସବୁବେଳେ ଟଙ୍କା ପଇସାର ହିସାବ ଭିତରେ ଆପଣଙ୍କୁ ଆଉ ରେଡିଓ ଶୁଣିବାକୁ ସମୟ ହୁଏନି?
0: ହଁ, ରେଡିଓ ଶୁଣିବାକୁ ସମୟ ହୁଏନି, ଯେହେତୁ ସବୁବେଳେ ବ୍ୟସ୍ତତା ଭିତରେ ରହିବାକୁ ପଡେ, ଏବଂ ଟଙ୍କା ନେଣ ଦେଣ ସମୟରେ ଯଦି ମୁଁ ଟିକେ ଅନ୍ୟ ମନସ୍କ ହେଇଯିବି ତାହେଲେ ନିଶ୍ଚିନ୍ତ ଭୁଲ ହେଇଯିବ। ତେଣୁ ମୁଁ ଦିନ 2ଟାରୁ ରାତି 11ଟା ଭିତରେ ଟିକେ ରେଡିଓ ଶୁଣିବାରୁ ଟିକେ ବଞ୍ଚିତ ରହେ। ଯଦି କିଛି ଯଦି ଅଧଘଣ୍ଟା ଖଣ୍ଡେ ସମୟ ଫାଙ୍କା ପାଇଥାଏ ତାହେଲେ ଶୁଣେ, ନହେଲେ ପ୍ରାୟତଃ ମୁଁ ଏହି ସମୟରେ ଶୁଣିପାରେନି, ଆଉ ବାକି ସମୟରେ ମୁଁ ତ ଘରେ ଥାଏ, ସକାଳ ସମୟରେ ହିଁ ଶୁଣେ।
1: ଆପଣଙ୍କ କାମର ଗୁରୁତ୍ୱ ବହୁତ ଅଧିକ, କିନ୍ତୁ ଏପଟ ସେପଟ ହେଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ହେବ। ତେଣୁ ଶ୍ରୋତା ବନ୍ଧୁ, ଆପଣଙ୍କ ସହ କଥାବାର୍ତ୍ତା ହୋଇ ଭଲ ଲାଗିଲା। ଆମର କାର୍ଯ୍ୟକ୍ରମକୁ ଆମେ ଆଜି ପାଇଁ ଏଇଠି ରଖିବା। ନମସ୍କାର,
0: ଧନ୍ୟବାଦ ମ୍ୟାମ୍, ନମସ୍କାର।

0: ଶୁଣୁଥିଲେ ଶ୍ରୋତାମଞ୍ଚ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁଥିଲେ ବାମଦେବ ପୃଷ୍ଟିଙ୍କ ସହିତ ସାକ୍ଷାତକାର। କାର୍ଯ୍ୟକ୍ରମଟି ଉପସ୍ଥାପନା କଲେ କୁମୁଦିନୀ ରାଉତ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍ମୁକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ ଅଧିକ ରହିଥିବା ବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତର ଇଣ୍ଡୋନେସିଆକୁ ନୁହେଁ, ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ

ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାରବାଡୋଟ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧତା ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର, ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ 1 ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ଼ସ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁ ଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30 ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0 ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ

0: ଇଂଲିଶରେ ଇଟାଲୀର ଜାନିକ୍ ସିନର ଏବଂ ଜାପାନର ସିନ୍ତାରୋ ମୋଜିଜେକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାସ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡ଼ାର ଫେଲିକ୍ ଅଗର ଆଲିଆସିମ୍ ଏବଂ ସ୍ୱେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ଏବଂ ସେହି ଦେଶର ବର୍ବୋରା ରେଜିଜୋକଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆସନ୍ତା ଚାରିଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ବିଶ୍ୱପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ସେବାୟତ, ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ,
2: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହେବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡିଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜେର ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ନୀଳାଦ୍ରି ବିଜେ ହେବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ, ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର ପର୍ବ ଠାକୁରଙ୍କ ରଥଯାତ୍ରା ବା ଘୋଷଯାତ୍ରା ସମାପିତ ହେବ। ଏଥିପାଇଁ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି, ଇଏ ଗୋଟିଏ ଭଲ କଥା। ତେଣୁ ସେ ଟଙ୍କାରେ ନୂଆ କାଠ କିଣାଯାଇ କାମ ଚାଲିଛି, କାମ ସରିଲା ପରେ କେତେ ବ୍ୟୟ ହେଉଛି, କେଉଁ କେଉଁ ବାବଦରେ ବ୍ୟୟ ହେଉଛି ତା ମଧ୍ୟ ପ୍ରକାଶ ପାଇବ। ଆମର ବିଶ୍ୱାସ ଯେ ଏଥର ଯେହେତୁ ନିର୍ମାଣ ଜନିତ ତ୍ରୁଟି ପାଇଁ ସମସ୍ୟା ହେଉଥିଲା, ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ, ସେଥିପାଇଁ ଏଥର IIT ତରଫରୁ ବିଶେଷଜ୍ଞ ଡକାଯାଇଥିଲା, ସେ କାଲି ପରିଦର୍ଶନ କରି ତାଙ୍କର ପରାମର୍ଶ ଦେଇଯାଇଛନ୍ତି।
1: ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଥିଲେ,
3: ରାଜ୍ୟ ସରକାରଙ୍କର ଅନୁଦାନ ମିଳିଛି, ସେ ଅନୁଦାନକୁ ବ୍ୟବହାର କରି ଏଥର ପ୍ରାୟ 90 ଭାଗ ନୂଆ ପ୍ରସ୍ତୁତ ହୋଇଛି ଏବଂ ଏହି ନୂଆ ରଥ ପରିଚାଳନା କରିବା ପାଇଁ ଆମର ବୈଷୟିକ ପରାମର୍ଶଦାତା ମଧ୍ୟ ଆମକୁ ଆସିକରି IIT ଭୁବନେଶ୍ୱରରୁ ନିରୀକ୍ଷଣ କରିକି ଯାଇଛନ୍ତି। ଭୋଇ ସେବାୟତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣକାରୀ ଯେଉଁ ଭୋଇ ସେବାୟତ ଅଛନ୍ତି ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ, ସେମାନେ ମଧ୍ୟ ଆସି ଅନୁଧ୍ୟାନ କରିବେ ରଥ ନିର୍ମାଣ ଯେମିତି କୌଣସି ତ୍ରୁଟି ବିଚ୍ୟୁତି ରହିବ ନାହିଁ ସେ ବାବଦରେ ପରାମର୍ଶ ଦେବେ। ଆଉ ରଥଯାତ୍ରା ସମୟରେ ଯାହା କିଛି ଆବଶ୍ୟକୀୟ କାର୍ଯ୍ୟ ରହିଛି, ସ୍ଥାନ ନିର୍ମାଣ କଥା ହେଉ, ଡ୍ରେନ୍ ସଫା କରିବା କଥା ହେଉ, ଆଲୋକୀକରଣ ବ୍ୟବସ୍ଥା ହେଉ, ଏ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା, ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି, ଯେମିତି ଠିକ୍ ସମୟରେ ସେ ତାଙ୍କର କାର୍ଯ୍ୟ ସାରିବେ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ।
1: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଶ୍ରୀ ବଳଦେବ ଜୀଉ ଓ ମା' ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରୟାସ କରିବେ ବୋଲି କହିଥିଲେ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ପିଏମ୍ କିଷାନ ଉତ୍ସବ ପାଳିତ ହୋଇଛି। ଜିଲ୍ଲାର ପ୍ରାୟ 1,27,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 25 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିଜିଟାଲ ମାଧ୍ୟମରେ ଜମା କରାଯାଇଛି। ଏହି ଅବସରରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ କୃଷି ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ନିୟମିତ ଯୋଗାଭ୍ୟାସ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ବିବାହ ବିଚ୍ଛେଦ ଯୌତୁକ
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ 2026 ଫାଇନାଲ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
5: कार्यक्रम का बाकी हिस्सा आप सुनेंगे एक छोटे से अंतराल के बाद।

ଦେଶଭକ୍ତି ଗୀତ ଲୋକଗୀତର କାର୍ଯ୍ୟକ୍ରମ 8:15ରେ ଖଞ୍ଜଣି ଭଜନ ଶୁଣିବେ। ରାତି 10ଟାରେ ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10:30ରେ ଶୁଣିଲେ ଆଗାମୀକାଲିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ କେନ୍ଦୁଝର ଏଇଠି ଶେଷ କରୁଛୁ ଆଜିର ପ୍ରସାରଣ। ପୁଣି ଆପଣମାନଙ୍କୁ ସ୍ୱାଗତ କରିବୁ ଆସନ୍ତାକାଲି ପ୍ରାତଃ 5:55ରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦୀ।